ଅଗଷ୍ଟ ପାଣି ବାରିପଦା ଆଜି ଶନିବାର 1948 ଖ୍ରୀଷ୍ଟାବ୍ଦ ଭାତ୍ର 21 ଦିନ ଇଂରାଜୀ 2026 ମସିହା ସେପ୍ଟେମ୍ବର ମାସ 12 ତାରିଖ ଆମର ଶ୍ରୋତାବନ୍ଧୁମାନଙ୍କ ସକାଳର ଶୁଭେଚ୍ଛା ସହ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ଜ ଯୋଗେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:58।

ପରନିନ୍ଦା, ପରଚର୍ଚ୍ଚା, ପରର ଅନିଷ୍ଟ ଚିନ୍ତା ଏବଂ ଅନ୍ୟର ପ୍ରାଣରେ କଷ୍ଟ ଦେବା, ଏସବୁ ମହାପାତକ ମଧ୍ୟରେ ଗଣା। ଏଥିରୁ ନିବୃତ୍ତ ରହିଲେ ବିଭୁକୃପା ଲାଭ ହୋଇଥାଏ। ଆକାଶବାଣୀ ବାରିପଦା, ସମୟ ସକାଳ 6 ବାଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ ବନ୍ଦନା ଆପଣମାନେ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ। ବିନୋଦିନୀ ସାହୁ ଶିଳ୍ପୀଙ୍କ କଣ୍ଠରେ ଅରେଖ ବିଶ୍ୱାଳଙ୍କ ରଚନା।

ଏ ଭକ୍ତିଗୀତ ସହିତ ଶେଷ କରୁଛୁ ଆଜି ସକାଳର ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ବାରିପଦା। ସମୟ ସକାଳ 6:35। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି ସମୟ ମଧ୍ୟରେ।

ପ୍ରସନ୍ନ ରହିବା ଏକ କଳା। ଏହି କଳାକୁ ସାକର କରିବା ପାଇଁ ନିଜର ବିଚାର ଶକ୍ତିକୁ ବୃଦ୍ଧି କଲେ ତଥା ବିଚାରଧାରା ମାଧୁର୍ଯ୍ୟପୂର୍ଣ୍ଣ କଲେ ଜୀବନ ମଧୁରତାରେ ପୂର୍ଣ୍ଣ ହୋଇଯାଏ। ଆମ ଦୃଷ୍ଟି ଭଲ ଥିଲେ ଆମେ ଅନ୍ୟକୁ ଶୁଭ ଦୃଷ୍ଟିରେ ଦେଖିପାରିବା। ଆମର ଦୃଷ୍ଟି ଯଦି କ୍ରୁର କିମ୍ବା ବିଷାଦଗ୍ରସ୍ତ ହେବ ଆମେ ଅନ୍ୟକୁ ତଦନୁରୂପ ଦେଖିବା। କ୍ଷଣଭଙ୍ଗର ଜୀବନରେ ମଧୁରତା ନ ଭରି ବିଷାଦ ଭରିବା କାହିଁକି? ସବୁବେଳେ ଚିନ୍ତାଗ୍ରସ୍ତ ରହିବା କାହିଁକି? ସଂସାରକୁ ଦୁଃଖମୟ ବୋଲି ଭାବିବା କାହିଁକି? ଯଦି ମନରେ ପ୍ରସନ୍ନତା ଥିବ ତେବେ ପ୍ରତିକ୍ଷଣରେ ମନୁଷ୍ୟ ପ୍ରସନ୍ନ ଭାବେ କାର୍ଯ୍ୟ କରିବ। ସମସ୍ତଙ୍କ ମିତ୍ର ଦୃଷ୍ଟିରେ ଦେଖିବ, ସମସ୍ତେ ମୋର ବୋଲି ଭାବିବ, ଅନ୍ୟ ପ୍ରତି ଶତ୍ରୁତା ସେ ଚିନ୍ତନ କରିପାରିବ ନାହିଁ। ତେଣୁ ନିଜର ବ୍ୟକ୍ତିତ୍ୱକୁ ଏପରି ତିଆରି କର ଯେପରି ପ୍ରତି ମୁହୂର୍ତ୍ତରେ ତୁମକୁ ମାଧୁର୍ଯ୍ୟପୂର୍ଣ୍ଣ ଲାଗିବ। ଯଦି ମନକୁ ନିର୍ମଳ ପ୍ରସନ୍ନ ରଖିପାରିବ, ମନରେ ମଧୁରତା ସଞ୍ଚାର କରିପାରିବ, ତେବେ ଶରୀରରେ ସର୍ବଦା ପ୍ରସନ୍ନତାର ଝଲକ ସୃଷ୍ଟି ହୋଇପାରିବ। ଆତ୍ମାର ସହଜ ଗୁଣ ମଧୁରତା। ପରମାତ୍ମା ସଚ୍ଚିଦାନନ୍ଦ ସ୍ୱରୂପ, ସେ ସର୍ବଦା ଆନନ୍ଦ ରସରେ ପୂର୍ଣ୍ଣ। ଆମ ପାଖରେ ଆନନ୍ଦର ଅଭାବ, ଆତ୍ମା ଆନନ୍ଦର ଅନ୍ୱେଷଣରେ ସତତ ପ୍ରଯତ୍ନ କରେ। ଏହି କାର୍ଯ୍ୟର ସଫଳତା ପାଇଁ ଶରୀର ଓ ଶରୀରଗତ ଆବଶ୍ୟକୀୟ ରୂପ ରସ ଗନ୍ଧ ସ୍ପର୍ଶ ଶବ୍ଦ ଏସବୁଗୁଡ଼ିକ ବିଷୟକୁ ଆମେ ଚକ୍ଷୁ ନାସାଦି ଇନ୍ଦ୍ରିୟର ଉପକରଣ ଭାବି ଗ୍ରହଣ କରୁ। ଯଦି ମନୁଷ୍ୟ ଲକ୍ଷ୍ୟକୁ ସାକାର କରିବା ପାଇଁ ଯତ୍ନ କରିବ ତେବେ ଜୀବନରେ ମଧୁରତା ସର୍ବଦା ପ୍ରକାଶ ପାଇବ, ସେ କେବେ ଦୁଃଖୀ ହେବ ନାହିଁ। ମଧୁରତାର ପରିବେଶ ପାଇଁ ଜୀବନ ସାଧନାର ଲକ୍ଷ୍ୟ ନିର୍ବାଚନ କରିବା ଉଚିତ। ଆମର ଲକ୍ଷ୍ୟ କ'ଣ, ଆମର କହିବା କ'ଣ ଉଚିତ, କ'ଣ ନ କରିବା ଉଚିତ, ଏ କଥା ଜ୍ଞାନୀଗୁଣୀ ଲୋକମାନଙ୍କର ସହାୟତାରେ ବୁଝିବା ଦରକାର। ଆମ ସମସ୍ତଙ୍କ ମଧ୍ୟରେ ଆନନ୍ଦର ସ୍ରୋତ ପ୍ରବାହିତ, ଯତ୍ନ କରି କିଏ କାହାକୁ ପାଉଛି ତ କିଏ କାହାକୁ ହରାଉଛି। ଏହି ହରାଇବା କିମ୍ବା ପାଇବା ନିଜର ପ୍ରଯତ୍ନ ଉପରେ ନିର୍ଭର କରେ। ନିଜର ପରିବେଶ, ସତ୍ସଙ୍ଗ, ଆଲୋଚନା ଯେପରି ହେବ ଆନନ୍ଦ ପ୍ରାପ୍ତିର ମାର୍ଗ ତଦନୁସାରେ ହେବ। ଆସନ୍ତୁ ଆମେ ସମସ୍ତେ ଜୀବନକୁ ଦୁଃଖମୟ ନ କରି ସୁଖର ସମ୍ଭାର ଭିତରେ ରହି ଆନନ୍ଦର ଅନ୍ୱେଷଣ କରି ଜୀବନକୁ ଏପରି ବିତାଇବା ଦୁଃଖ ଆମ ନିକଟକୁ ନ ଆସୁ, ସବୁ କାର୍ଯ୍ୟକୁ ସୁଖ ବୋଲି ଚିନ୍ତନ କରି ପରମାତ୍ମାଙ୍କ ଆଶୀର୍ବାଦ ଭୁଲି ଜୀବନକୁ ଅନ୍ୱେଷଣ କରିବା।

ଶେଷ ହେଲା ଅନୁଚିନ୍ତା। ଉପସ୍ଥାପନା କରିଥିଲେ ବୀରେନ୍ଦ୍ର କୁମାର ପଣ୍ଡା। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 155ତମ ଭାଗ।

ମନୁଷ୍ୟ କାୟ ବାକ୍ୟ ଏବଂ ମନ ଦ୍ୱାରା ଯେଉଁ ପାପ କାର୍ଯ୍ୟ କରେ ମୃତ୍ୟୁ ପୂର୍ବରୁ ତାହାର ଗୁରୁତ୍ୱ ବିଚାର କରି ପ୍ରାୟଶ୍ଚିତ କରିବା ବିଧେୟ। ପ୍ରାୟଶ୍ଚିତ କଥା ଶୁଣି ପରୀକ୍ଷିତଙ୍କ ମନରେ ନାନାବିଧ ସଂଶୟ ଉପସ୍ଥିତ ହୋଇଛି। ପ୍ରାୟଶ୍ଚିତ କରି ମଧ୍ୟ ଲୋକେ ପ୍ରବୃତ୍ତିର ଅଧୀନ ହୋଇ ପୁନଃ ପୁନଃ ପାପ କାର୍ଯ୍ୟ କରିଥାନ୍ତି। ତେଣୁ ସୁଖଦେବ ବୁଝାଉଛନ୍ତି ପାପକ୍ଷୟ ଓ ନରକ ନିବାରଣ ପାଇଁ ଅବ୍ୟର୍ଥ ଉପାୟ ଅଛି। ସୂର୍ଯ୍ୟ ଯେପରି କୁହୁଡ଼ିକୁ ଧ୍ୱଂସ କରେ, ଭକ୍ତି ସେମିତି ସମୁଦାୟ ପାପରାଶିକୁ ବିନଷ୍ଟ କରିଥାଏ।

ମାନଙ୍କର ତିମିର ଆତ୍ମକାନ୍ତିରେ କଲ ଦୂର ଆମ୍ଭେ ଧର୍ମରାଜ କିଙ୍କର କିମ୍ପା ନିରୋଧ ତୁମ୍ଭେ କର କି ହେତୁ ଏମନ୍ତ ଆଚର କହିବା ଆମ୍ଭର ଆଗର ଆମ୍ଭ।

0: ଶେଷ ହେଲା ଅତି ଗୁଡ଼ିଏ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 155ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଦୁଃଖିଶ୍ୟାମ ତ୍ରିପାଠୀ, ମନ୍ମଥ ମିଶ୍ର, ସେବାରାଣୀ ମହାପାତ୍ର ଏବଂ ସଙ୍ଗୀତା ଗୋସାଇଁ। ବେତାର ସମ୍ପାଦନା ଡକ୍ଟର ଦାସରଥି ଦାସ, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ଶସ୍ୟଜାତୀୟ ଫସଲ ମକା, ଚିନାବାଦାମ ଏବଂ ପନିପରିବା ଆଦି ଚାଷ ହୋଇଥିବା ଜମିରୁ ବଳକା ପାଣି ନିଷ୍କାସନର ବ୍ୟବସ୍ଥା କରନ୍ତୁ ଓ ନାଳର ମୁହଁକୁ ଖୋଲା ରଖନ୍ତୁ। ଫସଲରେ ରୋଗ ଓ ପୋକମାନଙ୍କର ସଂକ୍ରମଣକୁ ନିୟମିତ ନିରୀକ୍ଷଣ କରନ୍ତୁ। ବର୍ଷା ଯୋଗୁଁ ଫସଲରେ ପତ୍ରପୋଡ଼ା, ଝାଉଁଳା ଓ ମୂଳସଡ଼ା ଦେଖାଦେବାର ସମ୍ଭାବନା ଅଛି। ତେଣୁ ବର୍ଷା ଛାଡ଼ିଗଲା ପରେ ପ୍ରତି ଏକ ଲିଟର ପାଣିରେ 2 ଗ୍ରାମ ମେଟାଲାକ୍ସିଲ୍ ସହିତ ମାଙ୍କୋଜେବ୍ କିମ୍ବା 2 ଗ୍ରାମ କାର୍ବେଣ୍ଡାଜିନ୍ ସହିତ ମାଙ୍କୋଜେବ୍ ଓ 1 ଗ୍ରାମ ପ୍ଲାଣ୍ଟୋମାଇସିନ୍କୁ ମିଶାଇ ଫସଲର ମୂଳକୁ ସିଞ୍ଚନ କରନ୍ତୁ। ଧାନ ଫସଲରେ ପିଲ ଅବସ୍ଥାରେ ମହିଂସା ରୋଗର ପରିଚାଳନା ପାଇଁ ଏକର ପ୍ରତି 400 ମିଲିଲିଟର ହେକ୍ସାକୋନାଜୋଲ୍ ନାମକ ଫିମ୍ପିନାଶକ କିମ୍ବା 200 ମିଲିଲିଟର ଆଜିକ୍ସୋଷ୍ଟ୍ରୋବିନ୍ ଓ ଡାଇଫେନୋକୋନାଜୋଲ୍ର ମିଳିତ ଫିମ୍ପିନାଶକ କିମ୍ବା 80 ଗ୍ରାମ ଟେବୁକୋନାଜୋଲ୍ ଓ ଟ୍ରାଇଫ୍ଲୋକ୍ସିଷ୍ଟ୍ରୋବିନ୍ର ମିଳିତ ଫିମ୍ପିନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଧାନ ଫସଲରେ ପ୍ରାରମ୍ଭିକ ଅବସ୍ଥାରେ କାଣ୍ଡବିନ୍ଧା ପୋକ ଲାଗିବାର ସମ୍ଭାବନା ରହିଛି। ଏହି କାଣ୍ଡବିନ୍ଧା ପୋକର ପ୍ରଜାପତି ଦେଖାଦେଲେ ଏହାର ପରିଚାଳନା ପାଇଁ ଏକର ପ୍ରତି 8 କିଲୋଗ୍ରାମ କାଟ୍ରାଫାଇଡ୍ରୋକ୍ଲୋରାଇଡ୍, 4G ନାମକ ଦାନାଦର କୀଟନାଶକ କିମ୍ବା 4 କିଲୋଗ୍ରାମ କ୍ଲୋରାଟ୍ରାନିଡିପ୍ରୋଲ୍ ନାମକ ଦାନାଦର କୀଟନାଶକ କିମ୍ବା 6 କିଲୋଗ୍ରାମ ଏମିଡାକ୍ଲୋପ୍ରିନ୍ ନାମକ ଦାନାଦର କୀଟନାଶକ ସମାନ ଓଜନର ବାଲି ସହ ମିଶାଇ ପ୍ରୟୋଗ କରନ୍ତୁ। ମୁଗ ଓ ବିରି ଆଦି ଫସଲରେ ପତ୍ରଦାଗ ରୋଗ ଲାଗିଯିବାର ସମ୍ଭାବନା ରହିଛି। ଏହି ରୋଗର ପରିଚାଳନା ପାଇଁ ଏକର ପ୍ରତି 400 ଗ୍ରାମ କାର୍ବେଣ୍ଡାଜିମ୍ ଏବଂ ମାଙ୍କୋଜେବ୍ର ମିଳିତ ଫିମ୍ପିନାଶକ କିମ୍ବା 300 ମିଲିଲିଟର ହେକ୍ସାକୋନାଜୋଲ୍ ନାମକ ଫିମ୍ପିନାଶକ ଏକର ପ୍ରତି 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ମୁଗ ଓ ବିରି ଫସଲରେ ସଢ଼ା ରୋଗର ପରିଚାଳନା ପାଇଁ ଏକର ପ୍ରତି 400 ମିଲିଲିଟର ଭାଲିଡାମାଇସିନ୍ ନାମକ ଫିମ୍ପିନାଶକ 200 ଲିଟର ପାଣିରେ ମିଶାଇ ଗଛ ମୂଳ ଏବଂ ମାଟିକୁ ଭଲ ଭାବରେ ଭିଜାଇ ଦିଅନ୍ତୁ। ବର୍ତ୍ତମାନ ହରଡ଼ ଫସଲରେ ପତ୍ରମୋଡ଼ା ଓ ପତ୍ରଛନ୍ଦା ପୋକ ଲାଗିବାର ସମ୍ଭାବନା ଅଛି। ଏହି ପୋକର ପରିଚାଳନା ପାଇଁ ଏକର ପ୍ରତି 400 ମିଲିଲିଟର କ୍ଲୋରୋପାଇରିଫସ୍ ଓ ସାଇପରମେଥ୍ରିନ୍ର

0: କୀଟନାଶକ କିମ୍ବା 400 ମିଲିଲିଟର ପ୍ରୋଫିନୋଫସ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବର୍ଷା ପରେ ବାଇଗଣ ଫସଲରେ ଝାଉଁଳା ରୋଗ ଲାଗିବାର ସମ୍ଭାବନା ଅଛି। ଏହାର ପରିଚାଳନା ପାଇଁ ପ୍ରଥମେ ବାଇଗଣ ଫସଲରେ ପାଣି ଜମି ନ ରହିବା ପାଇଁ ନାଳିର ବ୍ୟବସ୍ଥା କରନ୍ତୁ। ପ୍ରତି ଲିଟର ପାଣିରେ 2 ଗ୍ରାମ ପ୍ଲାଣ୍ଟୋମାଇସିନ୍ ସହିତ 1 ମିଲିଲିଟର ଟେବୁକୋନାଜୋଲ ନାମକ ଫିମ୍ପିନାଶକ ମିଶାଇ ଗଛର ମୂଳ ଏବଂ ମାଟିକୁ ଭଲ ଭାବରେ ଭିଜାଇ ଦିଅନ୍ତୁ। ଏହି ମାସ ଟମାଟୋ ଲଗାଇବା ପାଇଁ ଉପଯୁକ୍ତ ସମୟ। ଉନ୍ନତ ବିହନ କିସମ ଯଥା ଉତ୍କଳ କୁମାରୀ, ଉତ୍କଳ ଦୀପ୍ତି, ଉତ୍କଳ ରାଜା ଓ ସ୍ୱର୍ଣ୍ଣ ସମ୍ପଦ ଇତ୍ୟାଦି ଏକର ପ୍ରତି 150-200 ଗ୍ରାମ ବିହନ ନେଇ ଲଗାଇ ଦିଅନ୍ତୁ। ଅମୃତଭଣ୍ଡାରେ ପ୍ରାରମ୍ଭିକ ଅବସ୍ଥାରେ ଦହିଆ ଓ ତୃଣପୁଷ୍ଟ ପୋକର ପରିଚାଳନା ପାଇଁ 10 ଲିଟର ପାଣିରେ 30 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ ମିଶାଇ ସିଞ୍ଚନ କରନ୍ତୁ। ଏହା ବ୍ୟତୀତ ଗଛରେ ସାବୁନ ଗୁଣ୍ଡ ମିଶ୍ରିତ ପାଣି ସିଞ୍ଚନ କରିପାରିବେ। ପୋକର ଆକ୍ରମଣ ଅଧିକ ହେଲେ ରାସାୟନିକ କୀଟନାଶକ ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ଏହି ପୋକର ପରିଚାଳନା ପାଇଁ ପ୍ରତି 10 ଲିଟର ପାଣିରେ 20 ମିଲିଲିଟର ପ୍ରୋଫେନୋଫସ୍ ନାମକ କୀଟନାଶକ କିମ୍ବା 3 ଗ୍ରାମ ଥାୟୋମେଥୋକ୍ସାମ ନାମକ କୀଟନାଶକ ମିଶାଇ ସିଞ୍ଚନ କରନ୍ତୁ।
1: ଶୁଣିଲେ କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ବାଲେଶ୍ୱର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ ଆଦି ଜିଲ୍ଲାମାନଙ୍କର କେତେକ ସ୍ଥାନରେ ସ୍ୱଳ୍ପ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା। ଆକାଶବାଣୀ କଟକ ସମୟ ବର୍ତ୍ତମାନ 6:55 ହେବାକୁ ଯାଉଛି। ସଂସ୍କୃତର ସମ୍ବାଦ ରେଲି କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
2: इयम् आकाशवाणी सम्प्रति वार्ताः श्रूयन्ताम् प्रवाचिका रचा झा। अथ वार्ताः। अष्टादशतमं ब्रिक्स शिखर सम्मेलनम् अद्य नवदिल्ल्याः भारत मण्डपम् इत्यत्र आरप्स्यते। द्विदिवसीयमिदं भव्यं सम्मेलनम् एकादश प्रमुखोदयमानानां विकासशीलानां च अर्थव्यवस्थानां प्रतिनिधीं परस्परं संयोजयिष्यति। उच्चस्तरीयस्य अस्य सम्मेलनस्य अवसरे ब्रिक्स सदस्य देशानां नेतारः वैश्विक शासनं, बहुपक्षवादः, व्यापारः, निवेशः, प्रौद्योगिकी, खाद्योर्जा, सुरक्षा, स्वास्थ्य सेवा, महत्वपूर्णाः आपूर्ति श्रृंखलाः चेत्येतेषु प्रमुखेषु विषयेषु चर्चां करिष्यन्ति। इदं शिखर सम्मेलनं भारतस्य अस्य वर्षस्य ब्रिक्स अध्यक्षतायाः अन्तर्गतम् आयोज्यते। अस्य सम्मेलनस्य विषयो वर्तते सुदृढतायै, नवाचाराय, सहकाराय, सततविकासाय च निर्माणम्। अस्मिन् महत्वपूर्णे शिखर सम्मेलने अनेके प्रमुखाः विश्वनेतारः सहभागं करिष्यन्ति। प्रधानमन्त्रिणा नरेन्द्रमोदिना सह रूसस्य राष्ट्रपतिः व्लादिमिर पुतिन, चीनस्य राष्ट्रपतिः षी चिनफिंग, दक्षिणाफ्रीकादेशस्य राष्ट्रपतिः सिरिल रामाफोसा, मिस्रस्य राष्ट्रपतिः अब्दुल फतह सीसी, इण्डोनेशियादेशस्य राष्ट्रपतिः प्राबोवो सुबियान्तो तथा ईरानस्य राष्ट्रपतिः मसूद पजश्कियन अपि सम्मेलने सम्मिलिताः भविष्यन्ति। शिखरसम्मेलनस्य प्रारम्भः ब्रिक्स सदस्य देशेभ्यः समावेशिनः वैश्विक शासनस्य, बहुपक्षवादस्य च सुदृढीकरणम् इति विषयमाधृत्य आयोजितेन संवृत्सत्रेण भविष्यति। प्रधानमन्त्री नरेन्द्रमोदी अद्य शिखरसम्मेलनस्य अन्तराले ब्रिक्स नेतृभिः सह अनेकाः द्विपक्षीयवार्ताः करिष्यति। अष्टादशतमे ब्रिक्स शिखरसम्मेलने भागं ग्रहीतुम् अनेके वैदेशिक नेतारः वरिष्ठाधिकारिणश्च नवदिल्ल्यां प्राप्तवन्तः। इण्डोनेशिया देशस्य राष्ट्रपतिः प्राबोवो सुबियान्तो ह्यः रात्रौ राष्ट्रिय राजधानीं प्राप्तवान्। अबुधाबी देशस्य युवराजः शेख खालिद बिन मोहम्मद बिन जायद अल नहयान, मलेशिया देशस्य प्रधानमन्त्री अनवर इब्राहिम, मिस्रस्य राष्ट्रपतिः अब्दुल फत्तह असीसी तथा इथि

ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 7ଟା। ଆଜି ଆମ କେନ୍ଦ୍ରର ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସାନ୍ତାଳ ଆଖଡ଼ା ପ୍ରଚାର କରିବ ସକାଳ 7:25। ଆଜି ଏଥିରେ ରହିଛି ନାଟକ କାଶ ଡୁଙ୍ଗରି। ସକାଳ 7:55 ସୁଗମ ସଙ୍ଗୀତ ଗୀତାଞ୍ଜଳି ସକାଳ 8:15 ଏବଂ ସକାଳ 8:35। ଉଦ୍ୟୋଗ ପ୍ରୋହନ କାର୍ଯ୍ୟକ୍ରମ ଏ ସମ୍ପର୍କିତ ପ୍ରାୟୋଜିତ କାର୍ଯ୍ୟକ୍ରମ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 8:30 ଏବଂ ସନ୍ଧ୍ୟା 6ଟାରେ। ପୂର୍ବାହ୍ନ 10ଟାରେ ଏବଂ ପୂର୍ବାହ୍ନ 9ଟାରେ ଏବଂ 10:05 କାର୍ଯ୍ୟକ୍ରମ ରିଲେ କରିବୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ। ଶିଳ୍ପୀ ମୃତ୍ୟୁଞ୍ଜୟ ବେହେରା ଏବଂ ସାଥୀଙ୍କ ପରିବେଷିତ ଝୁମର ପ୍ରଚାର କରିବୁ ଦିନ 12ଟାରେ। ଦିନ 1:20 ନାରୀମହଲ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଅପରାହ୍ନ 2:45 ସନ୍ଧ୍ୟା 6ଟା ଯାଏଁ କାର୍ଯ୍ୟକ୍ରମ ରିଲେ କରିବ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ। ଉଦ୍ୟୋଗ ପ୍ରୋହନ ସମ୍ପର୍କିତ ପ୍ରାୟୋଜିତ କାର୍ଯ୍ୟକ୍ରମ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ସନ୍ଧ୍ୟା 6ଟାରେ। ସନ୍ଧ୍ୟା 6:05 ଶୁଣିବେ କେତୋଟି ଭକ୍ତିଗୀତ। ସୁଗମ ସଙ୍ଗୀତ ଶୁଣିବେ ସନ୍ଧ୍ୟା 6:15। ସନ୍ଧ୍ୟା 6:30 ସୂଚନା ଓ ସମ୍ବାଦ। ରାତି 7ଟାରେ ଶିଳ୍ପୀ ଇନ୍ଦୁମତୀ ସିଂ ଏବଂ ସାଥୀଙ୍କ ପରିବେଷିତ ଶୁଣିବେ ମୁଣ୍ଡାରୀ ସମ୍ପ୍ରଦାୟର ଗୀତ ଆମର ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ। ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 7:30। ରାତି 8ଟାରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ରାତି 8:30 ଆମର ସାପ୍ତାହିକ ବିଜ୍ଞାନ ଭିତ୍ତିକ କାର୍ଯ୍ୟକ୍ରମ ବିଜ୍ଞାନ ବାର୍ତ୍ତା। ଆଜି ଏଥିରେ ରହିଛି ଆଲୋଚନା ଅଟିଜିମ୍ ରୋଗର ଲକ୍ଷଣ କାରଣ ଓ ପ୍ରତିକାର। ଏ ଶୀର୍ଷକ ଆଲେଖ୍ୟ ଏବଂ ଉପସ୍ଥାପନା କରିଛନ୍ତି ସ୍ମିତା ଦାସ। ପୁରାତନ ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ରର ଗୀତକୁ ନେଇ କାର୍ଯ୍ୟକ୍ରମ ଗୀତ ଅତୀତ ରାତି 8:40। ରାତି 9:15 କାର୍ଯ୍ୟକ୍ରମ ରିଲେ କରିବ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ। ରୂପକ ପ୍ରଚାର କରିବ ରାତି 10ଟାରେ ଏବଂ ରାତି 10:30 ଏକକ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଏ ଥିଲା ଆଜି ଆମ କେନ୍ଦ୍ରର ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମର ଘୋଷଣା ଶୁଣିପାରିବେ ଟିକେ ପରେ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆବୁଧାବି ଏବଂ ଦୁବାଇଠାରେ ଆୟୋଜିତ ନିବେଶକ ସମ୍ମିଳନୀରେ 2,43,000 କୋଟିର ପୁଞ୍ଜିନିବେଶ ପ୍ରସ୍ତାବ ମିଳିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଗତ ବୁଧବାରଠାରୁ ତିନିଦିନିଆ ନିବେଶକ ସମ୍ମିଳନୀରେ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା, ଭିତ୍ତିଭୂମି ନିର୍ମାଣ, ସ୍ୱାସ୍ଥ୍ୟ ଆଦି ଅନେକ କ୍ଷେତ୍ରରେ ପୁଞ୍ଜିନିବେଶ ପ୍ରସ୍ତାବ ମିଳିଛି। ପ୍ରସ୍ତାବ ଅନୁଯାୟୀ ରାଜ୍ୟର ଶିଳ୍ପ ପ୍ରତିଷ୍ଠା ହେଲେ 6,18,000ରୁ ଉର୍ଦ୍ଧ୍ୱ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ରାଜ୍ୟରେ ଚଳିତ ମାସ 17 ତାରିଖରୁ ଆସନ୍ତା ଅକ୍ଟୋବର ମାସ 17 ତାରିଖ ପର୍ଯ୍ୟନ୍ତ ସେବା ସଂକଳ୍ପ ଅଭିଯାନ 2026 ପାଳନ କରାଯିବ। ସରକାରଙ୍କ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଚଳିତ ମାସ 17 ତାରିଖରେ ପରିବାର ସ୍ତରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରତ୍ୟେକ ପରିବାର ବିଶେଷକରି ସରକାରୀ କଲ୍ୟାଣକାରୀ ଯୋଜନାର ହିତାଧିକାରୀମାନଙ୍କୁ ଗୋଟିଏ ଲେଖାଏଁ ଦୀପ ପ୍ରଜ୍ୱଳନ କରିବା ପାଇଁ ପ୍ରୋତ୍ସାହିତ କରାଯିବ। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, ଭଦ୍ରକ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସ ପାଳନ ନେଇ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଦିବ୍ୟାଙ୍ଗ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କର ସୁବିଧା ଓ ବିକାଶ ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କ ଦାୟିତ୍ୱ ଏବଂ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଥିଲା। ଚଳିତ ବର୍ଷ ଜିଲ୍ଲାରେ 309 ଜଣ ଦିବ୍ୟାଙ୍ଗଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପରଠାରୁ ଚାଲିଆସୁଥିବା ନୀତିକ୍ରମରେ ଆଜି ସନ୍ଧ୍ୟାଧୂପ ପରେ ଶ୍ରୀମନ୍ଦିରରେ ପବିତ୍ର ଦାବାଗ୍ନି ଲୀଳା ଅନୁଷ୍ଠିତ ହେବ। ଦାବାଗ୍ନି ରାକ୍ଷସ କୃଷ୍ଣ ଓ ବଳରାମଙ୍କ ସହ ଯୁଦ୍ଧରେ ପରାସ୍ତ ହେବାର ବିଧିକୁ ଶ୍ରୀମନ୍ଦିରରେ ମାଟିମଣ୍ଡପ ସାହି ଆଖଡ଼ା ପକ୍ଷରୁ ସମ୍ପାଦନ କରାଯିବ। ଅମାବାସ୍ୟା ତିଥିରେ ଗତକାଲି ମହାପ୍ରଭୁଙ୍କର ପରମ୍ପରା ଅନୁସାରେ ସନ୍ଧ୍ୟାଧୂପ ପରେ ବସ୍ତ୍ରହରଣ ନୀତି ଅନୁଷ୍ଠିତ ହୋଇଥିଲା। ପରେ ଚନ୍ଦନ ଲାଗି ନୀତି ଶେଷ ହୋଇ ବଡ଼ସିଂହାର ବେଶ ଓ ଭୋଗ ପରେ ରାତ୍ରପହଡ଼ ହୋଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ଗଣନା ଶେଷ ହୋଇଛି। ପ୍ରକାଶିତ ରିପୋର୍ଟରେ ଚଳିତ ବର୍ଷ ଦେଶୀୟ ପକ୍ଷୀଙ୍କ ସଂଖ୍ୟା ଗତବର୍ଷଠାରୁ 1,483 ବୃଦ୍ଧି ପାଇଛି। ରାଜନଗର ଡିଏଫ୍ଓ ଭରଦରାଜ ଗାଓଁକରଙ୍କ ସୂଚନା ଅନୁଯାୟୀ ଭିତରକନିକାର ମାଠ ଆଡ଼ିଆ, ଲକ୍ଷ୍ମୀପ୍ରସାଦ ଦଡ଼ିଆ ଓ ଦୁର୍ଗାପ୍ରସାଦ ଦିଆରେ 3 ଦିନ ଧରି ପକ୍ଷୀ ଗଣନା କରାଯାଇଥିଲା। ଜାତୀୟ ଉଦ୍ୟାନରେ 10 ପ୍ରକାର ପକ୍ଷୀଙ୍କ ସମାଗମ ହୋଇଥିବା ରାଜନଗର ବନଖଣ୍ଡ ପକ୍ଷରୁ କୁହାଯାଇଛି। କଟକ ସହରରେ ଶାନ୍ତିପୂର୍ଣ୍ଣ ଦୁର୍ଗାପୂଜା ପାଳନ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କଟକ ମହାନଗର କମିଶନର କିରଣଦୀପ କୌର, ସହତା ଓ ପ୍ରଶାସନିକ ଅଧିକାରୀଙ୍କ ସମେତ ଶାନ୍ତି କମିଟିର ପ୍ରତିନିଧିମାନେ ଯୋଗ ଦେଇଥିଲେ। ପୂଜା କମିଟିଗୁଡ଼ିକୁ ତ୍ୱରିତ ଅନୁମତି ପ୍ରଦାନ ପାଇଁ ପ୍ରଶାସନ ପକ୍ଷରୁ ସିଙ୍ଗିଲ୍ ୱିଣ୍ଡୋ ବ୍ୟବସ୍ଥା କରାଯିବ ବୋଲି ବୈଠକରୁ ଜଣାପଡ଼ିଛି। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଉଦ୍ୟାନ କୃଷି ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜାତୀୟ ଉଦ୍ୟାନ କୃଷି ମିଶନରେ 20 ହେକ୍ଟର ଜମିରେ ଆମ୍ବ ବଗିଚା ସୃଷ୍ଟି କରିବା ପାଇଁ ଧାର୍ଯ୍ୟ ଲକ୍ଷ୍ୟ ହାସଲ ହୋଇଥିବା ସୂଚନା ଦିଆଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ଇଣ୍ଡୋର ଷ୍ଟାଡିୟମରେ 3ରୟୋଦଶ 2-ଦିନିଆ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହୋଇଛି। ପ୍ରତିଯୋଗିତାରେ ଯୋଗ, ଟାଇକୋଣ୍ଡୋ, ବ୍ୟାଡମିଣ୍ଟନ, ସନ୍ତରଣ ଏବଂ ବକ୍ସିଂ ଆଦି କ୍ରୀଡ଼ାରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ମୋଟ 160 ଜଣ 14 ବର୍ଷରୁ କମ୍ ଓ 17 ବର୍ଷରୁ କମ୍ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି। ଝାରସୁଗୁଡ଼ା ଜିଲ୍ଲା ସଞ୍ଚୟ ଓ ଆର୍ଥିକ ସେବା ବିଭାଗ ଆନୁକୂଲ୍ୟରେ ଜମେରା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଆର୍ଥିକ

0: ସାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୋଗ ଦେଇଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ଚିଟ୍ଫଣ୍ଡ ଓ ସାଇବର ଅପରାଧରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର 67ତମ ସାଧାରଣ ପରିଷଦ ବୈଠକ ନବରଙ୍ଗପୁରଠାରେ ଅନୁଷ୍ଠିତ ହୋଇଯାଇଛି। ବ୍ୟାଙ୍କର ବିକାଶ, ନୂତନ ରଣନୀତି ଓ ଉନ୍ନତ ସେବା ପ୍ରଦାନ ନେଇ ବୈଠକରେ ଆଲୋଚନା ହୋଇଛି। ନବରଙ୍ଗପୁରରେ ନୂତନ ଶାଖା ଭବନ ନିର୍ମାଣ ପାଇଁ 2 କୋଟି ଟଙ୍କାର ବଜେଟ୍ ମଞ୍ଜୁର ହୋଇଥିବା ଜଣାପଡ଼ିଛି। ଡଲଫିନ୍ ବିଷୟରେ ସଚେତନତା ସୃଷ୍ଟି ଏବଂ ଏହାର ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଡଲଫିନ୍ ଦିବସ ପାଳନ କରାଯାଉଛି। 2022 ମସିହାରେ ସି ସେଫ୍ରେଡ୍ ଗ୍ଲୋବାଲ୍ର ଉଦ୍ୟମ ଏବଂ ସମର୍ଥନ ଦ୍ୱାରା ବିଶ୍ୱ ଡଲଫିନ୍ ଦିବସ ପ୍ରତିବର୍ଷ ସେପ୍ଟେମ୍ବର 12 ତାରିଖରେ ପାଳନ କରାଯାଉଛି। ବିଶ୍ୱରେ 42 ଜାତିର ଡଲଫିନ୍ ଅଛନ୍ତି। ଦେଶରେ 6,327 ଡଲଫିନ୍ ଥିବା ଏକ ଆକଳନରୁ ଜଣାପଡ଼ିଛି। ସେଥିମଧ୍ୟରୁ ଚଳିତ ବର୍ଷ ଓଡ଼ିଶାରେ ମୋଟ 765 ଡଲଫିନ୍କୁ ଚିହ୍ନଟ କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲା କୋଟିରୁ ନଦୀର ଜଳସ୍ତର ବୃଦ୍ଧି ପାଇଛି। 326 ନମ୍ବର ଜାତୀୟ ରାଜପଥରେ ଥିବା କୋଟିରୁ ବ୍ରିଜ୍ ଉପରେ 1 ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଏଥିସହିତ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ, ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣନ୍ତୁ ପ୍ରାଥମିକ ଚିକିତ୍ସାର ଆବଶ୍ୟକତା। ଏ ସମ୍ପର୍କରେ କହିଛନ୍ତି ଡାକ୍ତର ଆରତୀ ମଲ୍ଲିକ।
2: ପ୍ରାଥମିକ ଚିକିତ୍ସା ହିଁ ସର୍ବୋତ୍ତମ ଚିକିତ୍ସା। ପ୍ରାଥମିକ ଚିକିତ୍ସା ଏକ ଜରୁରୀକାଳୀନ ଆଶୁ ଚିକିତ୍ସା ଏବଂ ଏଥି ସମ୍ପର୍କୀୟ ଜ୍ଞାନ, ଯାହାଦ୍ୱାରା ଆମେ ସହସା ଗୁରୁତର ଅସୁସ୍ଥ ହୋଇପଡ଼ିଥିବା ବା ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିବା ବ୍ୟକ୍ତିମାନଙ୍କ ଜୀବନ ରକ୍ଷା କରିପାରିବା ଏବଂ ଆରୋଗ୍ୟକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିପାରିବା। ଉଦାହରଣ ସ୍ୱରୂପ, ଏକ ବ୍ୟକ୍ତି ରାସ୍ତାରେ ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିଲେ ବ୍ୟକ୍ତିଟି ପାଖକୁ ଜରୁରୀକାଳୀନ ସେବା, ଡାକ୍ତର, ନର୍ସ କିମ୍ବା ଆମ୍ବୁଲାନ୍ସ ପହଞ୍ଚିଲା ପର୍ଯ୍ୟନ୍ତ ଅଥବା ବ୍ୟକ୍ତିଟି ଡାକ୍ତରଖାନାରେ ପହଞ୍ଚି ଉପଯୁକ୍ତ ସେବା ପାଇବା ପର୍ଯ୍ୟନ୍ତ ଯେଉଁ ପ୍ରକାରର ପ୍ରାରମ୍ଭିକ ସେବା ଏକ ସାଧାରଣ ଲୋକ ଦେଇପାରିବ ତାହାକୁ ପ୍ରାଥମିକ ଚିକିତ୍ସା କୁହାଯାଏ। ପ୍ରାଥମିକ ଚିକିତ୍ସା ବିଷୟରେ ଅବଗତ ଥିଲେ ହଠାତ୍ ଅସୁସ୍ଥ ହୋଇଥିବା କିମ୍ବା ମୁମୂର୍ଷୁ ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିବା ବ୍ୟକ୍ତିର ପ୍ରାଣ ରକ୍ଷା କରାଯାଇପାରେ। ପ୍ରାଥମିକ ଚିକିତ୍ସା ଦ୍ୱାରା ଦୁର୍ଘଟଣା ଜନିତ କ୍ଷୟକ୍ଷତିକୁ ବହୁ ମାତ୍ରାରେ କମାଯାଇପାରେ। ଏହା ବ୍ୟକ୍ତିଟିକୁ ଶୀଘ୍ର ଆରୋଗ୍ୟ କରିବାରେ ସାହାଯ୍ୟ କରେ ଏବଂ ଏହା ରୋଗୀର ଉପଯୁକ୍ତ ଚିକିତ୍ସାରେ ବିଳମ୍ବ ଜନିତ ରୋଗର କ୍ରମାଗତ ଜଟିଳୀକରଣ ପ୍ରକ୍ରିୟାକୁ ଆୟତ୍ତ କରେ। ପ୍ରାଥମିକ ଚିକିତ୍ସା ଆମକୁ ଅନେକ ପ୍ରକାର ପରିସ୍ଥିତିରେ ଦରକାର ପଡ଼ିଥାଏ। ସେହିପରି କିଛି ରୋଗ ଯେଉଁଥିରେ ପ୍ରାଥମିକ ଚିକିତ୍ସା ଅନିବାର୍ଯ୍ୟ ସେଗୁଡ଼ିକ ହେଲା ପିଲାମାନଙ୍କୁ ହଠାତ୍ ଅତିମାତ୍ରାରେ ଜ୍ୱର ହେବା, ବ୍ୟକ୍ତି ଜଣକ ଦେହରେ ନିଆଁ ଲାଗିବା ବା ପୋଡ଼ିଯିବା, ସାପ କାମୁଡ଼ିବା, ଶ୍ୱାସରୁଦ୍ଧ ହୋଇଯିବା, ପ୍ରସବ, ପାଣିରେ ବୁଡ଼ିଯିବା, ଅଂଶୁଘାତ, ବାତ ମାରିବା, ଦୁର୍ଘଟଣା ପରେ ପରେ ରକ୍ତସ୍ରାବ ହେବା, ହାଡ଼ ଭାଙ୍ଗିବା, ଚେତା ହରାଇବା, ବୈଦ୍ୟୁତିକ ସକ୍ ଲାଗିବା, କୁକୁର କାମୁଡ଼ିବା ଇତ୍ୟାଦି। ପ୍ରାଥମିକ ଚିକିତ୍ସା ପାଇଁ କୌଣସି ପ୍ରକାର ତାଲିମପ୍ରାପ୍ତ ବ୍ୟକ୍ତି, ନର୍ସ ବା ଡାକ୍ତରମାନଙ୍କର ଆବଶ୍ୟକତା ନଥାଏ। ଯେକୌଣସି ସାଧାରଣ ବ୍ୟକ୍ତି ଏହା ପ୍ରଦାନ କରିପାରିବେ, ମାତ୍ର ଏଥିପାଇଁ ବ୍ୟକ୍ତି ଜଣଙ୍କର ଉପଯୁକ୍ତ ଚିକିତ୍ସା ବିଷୟରେ ଧାରଣା ରଖିଥିବା ଦରକାର। କେତେଗୁଡ଼ିଏ ରୋଗ ସାଧାରଣତଃ ଆମ ପାରିପାର୍ଶ୍ୱରେ ବାରମ୍ବାର ଘଟୁଥାଏ, ଏଥିରେ ଅନେକ ଲୋକ ପ୍ରାଣ ହରାଇଥାନ୍ତି। ଏହାର ଚିକିତ୍ସା ପାଇଁ ନା ସେଠାରେ ଡାକ୍ତର ଥାନ୍ତି, ନା ଥାଏ ଡାକ୍ତରଖାନା। ରୋଗୀକୁ ଡାକ୍ତରୀ ସେବା ବା ଡାକ୍ତରଖାନାରେ ପହଞ୍ଚାଇବା ସମୟ ସାପେକ୍ଷ ହୋଇଥାଏ। ବିଶେଷ କରି ଆମ ରାଜ୍ୟରେ ଥିବା ଗ୍ରାମରୁ ଡାକ୍ତରଖାନା ପହଞ୍ଚିବା ସମୟ ଯଥେଷ୍ଟ ମାତ୍ରାରେ ଅଧିକ। ଏହିସବୁ ରୋଗଗୁଡ଼ିକ ପ୍ରାରମ୍ଭିକ ପର୍ଯ୍ୟାୟରେ ଥାଏ। ତୁରନ୍ତ ଚିକିତ୍ସା ଆରମ୍ଭ କଲେ ରୋଗଗୁଡ଼ିକୁ ବହୁ ମାତ୍ରାରେ ନିୟନ୍ତ୍ରଣ କରିହୁଏ, ମାତ୍ର ପ୍ରାରମ୍ଭିକ ଚିକିତ୍ସାରେ ବିଳମ୍ବ ହେଲେ ସରଳ ଅବସ୍ଥାରେ ଥିବା ରୋଗଟି କ୍ରମଶଃ ଜଟିଳ ହୋଇପଡ଼େ ଏବଂ ରୋଗୀ ମୃତ୍ୟୁମୁଖରେ ପଡ଼ିପାରେ। ଡାକ୍ତରୀ ଭାଷାରେ ପ୍ରାରମ୍ଭିକ ଏହି କିଛି ସମୟକୁ ଗୋଲ୍ଡେନ୍ ଆୱାର ବା ସୁବର୍ଣ୍ଣ ବେଳା ବୋଲି କୁହାଯାଏ। ଏହି ସମୟରେ ପ୍ରକୃଷ୍ଟ ପ୍ରାଥମିକ ଚିକିତ୍ସା ଦେଲେ ବହୁ ମାତ୍ରାରେ ରୋଗ ବା ଦୁର୍ଘଟଣା ଜନିତ କ୍ଷୟକ୍ଷତି ପ୍ରତିହତ କରିହୁଏ ଏବଂ ଅନେକ ଜୀବନ ରକ୍ଷା କରାଯାଇପାରେ। ପ୍ରାଥମିକ ଚିକିତ୍ସା ପାଇଁ କିଛି ବଡ଼ ଯନ୍ତ୍ରପାତି, ଡାକ୍ତରଖାନା କିମ୍ବା ବୈଷୟିକ ଜ୍ଞାନର ଦରକାର ପଡ଼ିନଥାଏ। ଏଥିପାଇଁ ଦରକାର କେବଳ ସେହି ରୋଗ ସମ୍ପର୍କୀୟ ପ୍ରାଥମିକ ଚିକିତ୍ସା ବିଷୟରେ ସମ୍ୟକ ଧାରଣା। ଉଦାହରଣ ସ୍ୱରୂପ, ବାତ ମାରୁଥିବା ବ୍ୟକ୍ତିକୁ କେବଳ ଗୋଟିଏ କଡ଼ଲେଉଟାଇ ଶୁଆଇ ଦେଇ ଡାକ୍ତରଖାନା ଆଣିଲେ ରୋଗର ଜଟିଳତା ବହୁ ମାତ୍ରାରେ କମିଯାଇପାରେ। ଯଦି କୌଣସି ବ୍ୟକ୍ତି ଜଣକ ଦେହରେ ନିଆଁ ଲାଗିଯାଏ କିମ୍ବା କିଛି ଅଂଶ ପୋଡ଼ିଯାଇଥିଲେ ତୁରନ୍ତ ଲୋକଟିକୁ ଏକ ସୁରକ୍ଷିତ ସ୍ଥାନକୁ ନେଇଯାଆନ୍ତୁ।

0: ଦେହରେ ଥିବା ଜଳିଯାଇଥିବା କିମ୍ବା ଅଧାପଡ଼ା ପୋଷାକକୁ ବାହାର କରିଦିଅନ୍ତୁ। ଯଦି ବ୍ୟକ୍ତିଟିର ଅଳ୍ପ ଅଂଶ ପୋଡ଼ିଯାଇଥାଏ ଏବଂ ଫୋଟକା ହୋଇନଥାଏ, ପୋଡ଼ା ଅଂଶକୁ ତୁରନ୍ତ ପାଣିରେ ବୁଡ଼ାନ୍ତୁ। ଯଦି କଳ ପାଣି ଥାଏ ତାହେଲେ କଳରୁ ପାଣି ଖୋଲି ଦେଇ ସେହି ଅଂଶକୁ କିଛି ସମୟ ପାଇଁ ଧୋଇଦେବାକୁ ଦିଅନ୍ତୁ। ଯଦି ବେଶୀ ଅଂଶ ପୋଡ଼ିଯାଇଥାଏ ଏବଂ ଫୋଟକା ସୃଷ୍ଟି ହୁଏ, ଫୋଟକା ଗୁଡ଼ିକୁ ଫୁଟାନ୍ତୁ ନାହିଁ। ପୋଡ଼ିଯାଇଥିବା ଅଂଶକୁ ଫୁଟା ହୋଇ ଥଣ୍ଡା ହୋଇଥିବା ପାଣିରେ ଧୁଅନ୍ତୁ। ପୋଡ଼ା ଜାଗାଟିକୁ ସଫା କନା କିମ୍ବା ବିଶୋଧିତ ଗଜରେ ଘୋଡ଼ାଇ ଦିଅନ୍ତୁ। ପୋଡ଼ା ଜାଗାଟିକୁ ଯଥାସମ୍ଭବ ପରିଷ୍କାର ରଖନ୍ତୁ। ପାଖରେ କୌଣସି ଆଣ୍ଟିବାୟୋଟିକ୍ ଅଏଣ୍ଟମେଣ୍ଟ ଥିଲେ ଲଗାଇ ପାରନ୍ତି। ଯଦି ବହୁ ଅଂଶ ପୋଡ଼ିଯାଇଥାଏ ବା ଯେଉଁ ପୋଡ଼ାରେ ଚର୍ମର ଆବରଣ ନଷ୍ଟ ହୋଇଥାଏ, ଏଥିରେ କେବଳ ସ୍ଥାନଟିକୁ ପରିଷ୍କାର କନାରେ ଘୋଡ଼ାଇ ତୁରନ୍ତ ନିକଟସ୍ଥ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ମନେ ରଖନ୍ତୁ, ଚେରମୂଳି, ପତ୍ର, ଗୋବର ଇତ୍ୟାଦି କୌଣସି ପଦାର୍ଥ ପୋଡ଼ା ଜାଗାରେ ଲଗାନ୍ତୁ ନାହିଁ। ପୋଡ଼ିଯାଇଥିବା ଲୋକଟିକୁ ଆରାମ ଦିଅନ୍ତୁ। ପ୍ରଚୁର ପରିମାଣରେ ତରଳ ପଦାର୍ଥ ପିଇବାକୁ ଦିଅନ୍ତୁ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ପ୍ରାଥମିକ ଚିକିତ୍ସାର ଆବଶ୍ୟକତା। ଏ ସମ୍ପର୍କରେ କହିଲେ ଡାକ୍ତର ଆରତୀ ମଲ୍ଲିକ। ଆକାଶବାଣୀ କଟକ, ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଭାରତ ଅଧ୍ୟକ୍ଷତାରେ ଆଜିଠାରୁ ଆରମ୍ଭ ହେବ ଦୁଇଦିନିଆ ଅଷ୍ଟାଦଶ ବ୍ରିକ୍ସ ଶିଖର ସମ୍ମିଳନୀ। ସମ୍ମିଳନୀରେ ଯୋଗଦେବେ ଭାରତ ସମେତ 11 ଦେଶର ରାଷ୍ଟ୍ରମୁଖ୍ୟ। ବିଶ୍ୱ ବାଣିଜ୍ୟର ଅଗ୍ରଗତି ଲାଗି ସୁରକ୍ଷିତ ସାମୁଦ୍ରିକ ପଥ ଓ ମୁକ୍ତ ଯୋଗାଣ ଶୃଙ୍ଖଳ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ବିଶ୍ୱସ୍ତରୀୟ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଏକ ଶକ୍ତିଶାଳୀ ମଞ୍ଚ ପାଲଟିଥିବା କହିଛି ଆସୋଚାମ୍। ଏବଂ ଜୁନିୟର ଏସିଆ କପ୍ ମହିଳା ହକିରେ ଆଜି ଅନୁଷ୍ଠିତ ହେବ ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ମ୍ୟାଚ୍। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଭାରତ ଅଧ୍ୟକ୍ଷତାରେ ଆଜିଠାରୁ ଦୁଇଦିନିଆ ଅଷ୍ଟାଦଶ ବ୍ରିକ୍ସ ଶିଖର ସମ୍ମିଳନୀ ଆରମ୍ଭ ହେବ। ସମ୍ମିଳନୀରେ ଭାରତ ସମେତ ବ୍ରାଜିଲ, ଚୀନ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଓ UAE ଯୋଗଦେବେ। ଏହି ଶିଖର ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକ ବିଶ୍ୱ ଶାସନ ବ୍ୟବସ୍ଥା, ବହୁପକ୍ଷୀୟବାଦ, ବାଣିଜ୍ୟ ଓ ନିବେଶ, ପ୍ରଯୁକ୍ତିବିଦ୍ୟା, ଖାଦ୍ୟ ଓ ଶକ୍ତି ସୁରକ୍ଷା, ସ୍ୱାସ୍ଥ୍ୟସେବା, ବିପର୍ଯ୍ୟସ୍ତ ମୁକାବିଲା ପରିଚାଳନା ଓ ଯୋଗାଣ ଶୃଙ୍ଖଳ ଭଳି ପ୍ରସଙ୍ଗ ଉପରେ ଆଲୋଚନା କରିବେ। ଅଷ୍ଟାଦଶ ବ୍ରିକ୍ସ ସମ୍ମିଳନୀର ବିଷୟବସ୍ତୁ ରହିଛି ସ୍ଥିରତା, ନବସୃଜନ, ସହଯୋଗ ଏବଂ ନିରନ୍ତରତା ପାଇଁ ନିର୍ମାଣ। ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବିଭିନ୍ନ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟ ଏବଂ ପ୍ରତିନିଧିମାନେ ଅଂଶଗ୍ରହଣ କରିବେ। ବ୍ରିକ୍ସ ଅଷ୍ଟାଦଶ ସମ୍ମିଳନୀରେ ଯୋଗ ଦେବା ଲାଗି ଅନେକ ବିଦେଶୀ ନେତା ଏବଂ ବରିଷ୍ଠ ଅଧିକାରୀ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରାବୋ ସୁବିଆଣ୍ଟୋ ଗତ ରାତିରେ ନୂଆଦିଲ୍ଲୀରେ ପହଞ୍ଚିବା ପରେ କେନ୍ଦ୍ର କୋଇଲା ଓ ଖଣି ରାଷ୍ଟ୍ରମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ ତାଙ୍କୁ ସ୍ୱାଗତ କରିଥିଲେ। ଏହି ସମ୍ମିଳନୀରେ ଆଫ୍ରିକୀୟ ସଂଘର ପ୍ରତିନିଧିତ୍ୱ କରିବା ପାଇଁ ଗୁରୁଣ୍ଡିର ରାଷ୍ଟ୍ରପତି ଏଭାରିଷ୍ଟ ନଡାଇସେମିଏ, ଆବୁଧାବିର ପ୍ରିନ୍ସ ଶେଖ୍ ଖାଲେଦ ବିନ୍ ମହମ୍ମଦ ବିନ୍ ଜାୟେଦ ଅଲ୍ ନାହାନ୍, ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ, ଇଜିପ୍ଟ ରାଷ୍ଟ୍ରପତି ଅବଦେଲ ଫତାହ ଏଲ୍ସିସି, ଇଥିଓପିଆ ପ୍ରଧାନମନ୍ତ୍ରୀ ଅବି ଅହମ୍ମଦ ଅଲ୍ଲୀ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ସମ୍ପୃକ୍ତ ନେତୃବୃନ୍ଦମାନେ ବ୍ରିକ୍ସ ଅଧୀନରେ ବିଭିନ୍ନ ଦେଶ ମଧ୍ୟରେ ବାଣିଜ୍ୟ, ନିବେଶ ତଥା ଅନ୍ୟାନ୍ୟ କ୍ଷେତ୍ରଗୁଡ଼ିକରେ ସହଯୋଗ ବୃଦ୍ଧି ନେଇ ମତ ଉପସ୍ଥାପନ କରିବେ। ସମ୍ମିଳନୀରେ ବ୍ରାଜିଲ, ଚୀନ, ଇଜିପ୍ଟ, ଇଥିଓପିଆ, ଭାରତ, ଇଣ୍ଡୋନେସିଆ, ଇରାନ, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଏବଂ UAE ଯୋଗ ଦେଇଥିବା ବେଳେ ବ୍ରିକ୍ସର ଭାଗିଦାରୀ ଦେଶ ବେଲାରୁଷ, କ୍ୟୁବା, ବୋଲିଭିଆ, କାଜାଖସ୍ତାନ, ମାଲେସିଆ, ନାଇଜେରିଆ, ଥାଇଲାଣ୍ଡ, ଉଗାଣ୍ଡା, ଉଜବେକିସ୍ତାନ ଏବଂ ଭିଏତନାମ ଅଂଶଗ୍ରହଣ କରିବେ। ବିଶ୍ୱ ବାଣିଜ୍ୟର ଅଗ୍ରଗତି ଲାଗି ସୁରକ୍ଷିତ ସାମୁଦ୍ରିକ ପଥ, ମୁକ୍ତ ଯୋଗାଣ ଶୃଙ୍ଖଳ ଏବଂ ନାବିକମାନଙ୍କ ସୁରକ୍ଷା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରିଛନ୍ତି। ବ୍ରିକ୍ସ ଦେଶଗୁଡ଼ିକୁ ବାଣିଜ୍ୟିକ ପ୍ରତିବନ୍ଧକ ଦୂର କରିବା ଏବଂ ବ୍ୟବସାୟ ପାଇଁ ସୁଯୋଗ ସମ୍ପ୍ରସାରଣ ଦିଗରେ କାର୍ଯ୍ୟ କରିବା ଲାଗି ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି। ଗତକାଲି ନୂଆଦିଲ୍ଲୀରେ ଭାରତ ମଣ୍ଡପମ୍ରେ ଅନୁଷ୍ଠିତ ବ୍ରିକ୍ସ ବ୍ୟବସାୟିକ ଫୋରମର ନେତୃତ୍ୱ ଅଧିବେଶନରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ବ୍ୟବସାୟିକ ଜଳମାର୍ଗ ପରିବହନ କ୍ଷେତ୍ରରେ ସ୍ୱାଧୀନତା ଏବଂ ନାବିକମାନଙ୍କ ସୁରକ୍ଷା

0: ପ୍ରାଧାନ୍ୟ ଦେଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି ବିଶ୍ୱସ୍ତରରେ ବୃଦ୍ଧି ପାଉଥିବା ବାଣିଜ୍ୟିକ ପ୍ରତିବନ୍ଧକ ମଧ୍ୟରେ ଭାରତ ଅଭିବୃଦ୍ଧି ଏବଂ ସ୍ଥିରତା କ୍ଷେତ୍ରରେ ଏକ ଅର୍ଥନୈତିକ ସେତୁ ଭାବେ ବିଶ୍ୱସ୍ତ ଉତ୍ସ ଭାବେ ଉଭା ହୋଇଛି।
1: ग्लोबल ट्रेड तभी आगे बढ़ सकता है जब सी लेन सिक्योर हो, सप्लाई रूट ओपन हो और सी फेरर सेफ हो, और इसलिए भारत फ्रीडम ऑफ नेविगेशन और सी फेरर की सेफ्टी का दृढ़ समर्थक है।
0: ଏହି ଅବସରରେ ଶ୍ରୀ ମୋଦି ମେକ୍ ଇନ୍ ଇଣ୍ଡିଆ, ଇନୋଭେଟ୍ ୱିଥ୍ ଇଣ୍ଡିଆ ଏବଂ ସ୍କେଲ୍ ଫର୍ ଦ ୱାର୍ଲ୍ଡ ପାଇଁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି 2014 ମସିହାରୁ ଏପର୍ଯ୍ୟନ୍ତ ଭାରତ 40 ଦେଶ ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷର କରିଛି। ଏହି ଚୁକ୍ତିଗୁଡ଼ିକ ଦ୍ୱାରା ବାଣିଜ୍ୟିକ ପ୍ରତିବନ୍ଧକ ହ୍ରାସ କରି ବ୍ୟବସାୟିକ ସୁଯୋଗକୁ ଅଗ୍ରସର କରିବା ଲାଗି ବ୍ୟାପକ ବିଶ୍ୱସ୍ତରୀୟ ନେଟୱାର୍କ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ବ୍ରିକ୍ସ ଏମ୍ଏସ୍ଏମ୍ଇ ପୋର୍ଟାଲ୍ ଏବଂ ବ୍ରିକ୍ସ ଷ୍ଟାର୍ଟଅପ୍ ଇନୋଭେସନ୍ ଫଣ୍ଡ ଭଳି ପଦକ୍ଷେପଗୁଡ଼ିକର ଲକ୍ଷ୍ୟ ହେଉଛି ବିଭିନ୍ନ ବର୍ଗର ଉଦ୍ୟୋଗଗୁଡ଼ିକୁ ବଜାର ଓ ଆର୍ଥିକ ସହାୟତା ଯୋଗାଇଦେବା। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ବ୍ରିକ୍ସ ଦେଶଗୁଡ଼ିକ ଏବେ ବିଶ୍ୱ ଜନସଂଖ୍ୟାର 50% ପ୍ରତିନିଧିତ୍ୱ କରୁଥିବା ବେଳେ ବିଶ୍ୱ ବାଣିଜ୍ୟର 25%ରୁ ଅଧିକ ପରିଚାଳନା କରୁଛନ୍ତି।
1: आज ब्रिक्स के देश विश्व की 50% पॉपुलेशन, 40% जीडीपी और 25% से अधिक ट्रेड को रिप्रेजेंट करते हैं। इतना ही नहीं, इन वर्षों में जहां ग्लोबल जीडीपी करीब 2.5 गुना हुई है, वहीं ब्रिक्स देशों की कंबाइंड जीडीपी करीब 4.5 गुना हुई है। यानी ब्रिक्स की इकोनॉमिक स्ट्रेंथ दुनिया की तुलना में करीब 2 गुनी रफ्तार से बढ़ी है। ब्रिक्स देश ग्लोबल इनोवेशन और सॉल्यूशंस के लिए महत्वपूर्ण सेंटर्स भी बन रहे हैं।
0: ଏହି ଅବସରରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ କହିଛନ୍ତି ଗତ 5 ବର୍ଷ ମଧ୍ୟରେ ବିଶ୍ୱର ମୋଟ ଘରୋଇ ଉତ୍ପାଦ ଜିଡିପିର 40%ରୁ ଅଧିକ ଅଂଶ ବ୍ରିକ୍ସ ଦେଶ ସମୂହଗୁଡ଼ିକ ଦ୍ୱାରା ଉତ୍ପାଦିତ ହୋଇଛି। ସମ୍ମିଳନୀକୁ ସମ୍ବୋଧିତ କରି ଇରାନ୍ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ୍ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ବାଣିଜ୍ୟିକ ସହଯୋଗ ବୃଦ୍ଧି ନିମନ୍ତେ ରାଷ୍ଟ୍ରୀୟ ମୁଦ୍ରାର ବ୍ୟବହାର ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ୍ ରାମାଫୋସା କହିଛନ୍ତି ଉତ୍ପାଦନ, ପ୍ରଯୁକ୍ତି ବିଦ୍ୟା ଏବଂ ମୂଲ୍ୟ ସୃଷ୍ଟି କ୍ଷେତ୍ରରେ ଗ୍ଲୋବାଲ୍ ସାଉଥ୍ ନେତୃତ୍ୱ ନେବାର ଆବଶ୍ୟକତା ରହିଛି। ବିଭିନ୍ନ ଦେଶଗୁଡ଼ିକ ପକ୍ଷରୁ ଏକପକ୍ଷିଆ କଟକଣା ଜାରି ନିଷ୍ପତ୍ତି ନେଇ ସେ ଚିନ୍ତା ପ୍ରକାଶ କରିଛନ୍ତି। ବ୍ରାଜିଲର ବୈଦେଶିକ ବ୍ୟାପାର ମନ୍ତ୍ରୀ ମାଉରୋ ଭିଏରା କହିଛନ୍ତି ବିଶ୍ୱର ଅନ୍ୟତମ ଗତିଶୀଳ ଏବଂ ସମୃଦ୍ଧ ଅର୍ଥନୀତି କ୍ଷେତ୍ରରେ ବ୍ରିକ୍ସ ଏକ ଦୃଢ଼ ମଞ୍ଚ ଭାବେ ଉଭା ହୋଇଛି। ବିଶ୍ୱ ପରିସ୍ଥିତି ମଧ୍ୟରେ ଉତ୍ପାଦନକାରୀ କ୍ଷେତ୍ରଗୁଡ଼ିକ ନିକଟତର ହେବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଏହି ଅବସରରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଭାରତ ଅଧ୍ୟକ୍ଷତାରେ ବ୍ରିକ୍ସ ଏକ ସ୍ପଷ୍ଟ ଦୃଷ୍ଟିକୋଣ ନେଇ ଅଗ୍ରସର ହେଉଥିବା କହିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଭାରତ ସେହି ଲୋକମାନଙ୍କ ନିକଟରେ ପହଞ୍ଚିବାକୁ ଉଦ୍ୟମ କରୁଛି ଯେଉଁମାନେ ବ୍ରିକ୍ସ ଅର୍ଥନୀତିର ମୁଖ୍ୟ ସ୍ତମ୍ଭ ଅଟନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତୀୟ ବାଣିଜ୍ୟ ଏବଂ ଶିଳ୍ପ ସଂଘ ଆସୋଚାମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣକୁ ବିଶ୍ୱସ୍ତରୀୟ ସହଯୋଗ ପାଇଁ ଏକ ଶକ୍ତିଶାଳୀ ମଞ୍ଚ ତଥା ଗ୍ଲୋବାଲ୍ ସାଉଥ୍ ପାଇଁ ଏକ ଦୃଢ଼ ସ୍ୱର ଭାବରେ ପ୍ରଶଂସା କରିଛି। ଆସୋଚାମ୍ର ଅଧ୍ୟକ୍ଷ ନିର୍ମଳ କେ ମିଣ୍ଡା କହିଛନ୍ତି ବ୍ରିକ୍ସ ସହଯୋଗକୁ ଏକ ଦୃଢ଼ ବ୍ୟବସାୟିକ ଫଳାଫଳରେ ପରିଣତ କରିବା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୃଷ୍ଟିକୋଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ କହିଛନ୍ତି ବ୍ରିକ୍ସ ଅର୍ଥନୀତି ମଧ୍ୟରେ ବାଣିଜ୍ୟ, ନିବେଶ, ପ୍ରଯୁକ୍ତି ବିଦ୍ୟା, ଷ୍ଟାର୍ଟଅପ୍ ଏବଂ ବ୍ୟବସାୟିକ ସହଯୋଗକୁ ଦୃଢ଼ କରିବା ସୁଯୋଗକୁ ଉନ୍ମୁକ୍ତ କରିପାରିବ ଏବଂ ଅନ୍ତର୍ଭୁକ୍ତିମୂଳକ ସ୍ଥାୟୀ ଅଭିବୃଦ୍ଧି ପାଇଁ ନୂତନ ଦିଗ ସୃଷ୍ଟି କରିବ। ଶ୍ରୀ ମେଣ୍ଡା କହିଛନ୍ତି ନବସୃଜନ, ଡିଜିଟାଲ ସମାଧାନ, ଭିତ୍ତିଭୂମି, ରଣନୈତିକ ପ୍ରଯୁକ୍ତି ବିଦ୍ୟା ଏବଂ ବ୍ରିକ୍ସ ଷ୍ଟାର୍ଟଅପ୍ ଇନୋଭେସନ୍ ପାଣ୍ଠି ଭଳି ପଦକ୍ଷେପ ଉପରେ ବିଭିନ୍ନ ବ୍ରିକ୍ସ ଦେଶ ମଧ୍ୟରେ ସହଯୋଗ ଆହୁରି ମଜବୁତ ହେବ। ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା 2.0 ଅଧୀନରେ କେନ୍ଦ୍ର ସରକାର 18,77,000 ବାସଗୃହ ନିର୍ମାଣକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହାଦ୍ୱାରା ସହରାଞ୍ଚଳରେ ସମସ୍ତଙ୍କ ପାଇଁ ଆବାସ ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି କୁହାଯାଇଛି। ଗତ ଗୁରୁବାର ଦିନ କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ସଚିବ ସତ୍ୟେନ୍ଦ୍ର ସିଂଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅନୁଷ୍ଠିତ କେନ୍ଦ୍ରୀୟ ମଞ୍ଜୁରୀ ଓ ତଦାରଖ କମିଟିର ନବମ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଉତ୍ତରପ୍ରଦେଶରେ ବନ୍ୟା ପରିସ୍ଥିତି ଉଦ୍ବେଗଜନକ ରହିଥିବା ବେଳେ ରାଜ୍ୟ ସରକାର ପ୍ରଭାବିତ ଅଞ୍ଚଳରେ ରିଲିଫ୍ କାର୍ଯ୍ୟ ଜୋରଦାର କରିଛନ୍ତି। ଚଳିତ ବନ୍ୟାରେ 25 ଜିଲ୍ଲା ପ୍ରଭାବିତ ହୋଇଛି। ଇତିମଧ୍ୟରେ 8,000 ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଜୁନିୟର ଏସିଆ କପ୍ ହକିରେ ଆଜି ସକାଳ 9:45 ଚୀନ୍ର ମୁକିଠାରେ ଭାରତ ଏବଂ ଦକ୍ଷିଣ କୋରିଆ ମହିଳା ଦଳ ମଧ୍ୟରେ ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ।

0: କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ଭାରତ ପାକିସ୍ତାନକୁ 19-0 ପରାସ୍ତ କରି ସେମିଫାଇନାଲ୍କୁ ଉନ୍ନୀତ ହୋଇଛି। ପୁଲ୍ ଏ'ରେ ଭାରତ 3 ବିଜୟ ଏବଂ ଗୋଟିଏ ମ୍ୟାଚ୍ ଅମୀମାଂସିତ ରଖି 10 ପଏଣ୍ଟ ସହ ଶୀର୍ଷରେ ରହିଛି। ଆଜି ମଧ୍ୟାହ୍ନ 12 ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ସେମିଫାଇନାଲ୍ରେ ଚୀନ୍ ଏବଂ ଜାପାନ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ପୂର୍ବରୁ ଚୀନ୍ 4-0 ଗୋଲ୍ରେ କାଜାଖସ୍ତାନକୁ ପରାସ୍ତ କରିଥିବାବେଳେ ଜାପାନ 2-0 ଗୋଲ୍ରେ ବାଂଲାଦେଶକୁ ପରାସ୍ତ କରି ସେମିଫାଇନାଲ୍ରେ ପହଞ୍ଚିଛି। ଗତକାଲି ଭାରତୀୟ ପୁରୁଷ ଦଳ ଜୁନିୟର ଏସିଆ କପ୍ର ଫାଇନାଲ୍ରେ ପହଞ୍ଚିଛି। ଅନୁଷ୍ଠିତ ପ୍ରଥମ ସେମିଫାଇନାଲ୍ରେ ଭାରତ 3-1 ଗୋଲ୍ରେ ମାଲେସିଆକୁ ପରାସ୍ତ କରିଛି। ଆସନ୍ତାକାଲି ଭାରତ ଏବଂ ସାଉଥ୍ କୋରିଆ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। T20 ଏସିଆ କପ୍ ମହିଳା କ୍ରିକେଟ୍ରେ ଆସନ୍ତାକାଲି ଦୁବାଇରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଶ୍ରୀଲଙ୍କା 4 ପାକିସ୍ତାନକୁ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ନୂଆଦିଲ୍ଲୀରେ ଭାରତ ମଣ୍ଡପମ୍ଠାରେ ଭାରତ ଅଧ୍ୟକ୍ଷତାରେ ଆଜିଠାରୁ ଆରମ୍ଭ ହେବ ଦୁଇଦିନିଆ ଅଷ୍ଟାଦଶ ବ୍ରିକ୍ସ ଶିଖର ସମ୍ମିଳନୀ। ସମ୍ମିଳନୀରେ ଯୋଗଦେବେ ଭାରତ ସମେତ 11 ଦେଶର ରାଷ୍ଟ୍ରମୁଖ୍ୟ। ବିଶ୍ୱ ବାଣିଜ୍ୟର ଅଗ୍ରଗତି ଲାଗି ସୁରକ୍ଷିତ ସାମୁଦ୍ରିକ ପଥ ଓ ମୁକ୍ତ ଯୋଗାଣ ଶୃଙ୍ଖଳ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ବିଶ୍ୱସ୍ତରୀୟ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଏକ ଶକ୍ତିଶାଳୀ ମଞ୍ଚ ପାଲଟିଥିବା କହିଛି ଆସୋଚାମ୍। ଏବଂ ଜୁନିୟର ଏସିଆ କପ୍ ମହିଳା ହକିରେ ଆଜି ଅନୁଷ୍ଠିତ ହେବ ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ବାରିପଦା, ସମୟ 7:25 ପ୍ରଚାର କରୁଛୁ ସାନ୍ତାଳିଆଖଳା କାର୍ଯ୍ୟକ୍ରମ।

ସାନ୍ତାଳି ଏକଲା ଶେଷ ହେଲା। ଆକାଶବାଣୀ ବାରିପଦା ଶୁଣନ୍ତୁ ଏକ ସୁଗମ ସଙ୍ଗୀତ। କଣ୍ଠ ଦେଇଛନ୍ତି ସୁସ୍ମିତା ଦାସ, ଗୀତ ରଚନା କରିଛନ୍ତି ମାୟାଧର ମାନସିଂହ। ସକାଳେ ଡାକନ୍ତି ତମେ ତମେ ବୋଲି, ସେ ତମେର ମନେ ନାହିଁ, ତମେ ଯେବେ ମୋତେ ତମେ ବୋଲି କୁହ, ଏତେ ମିଠା କାହିଁ ପାଇଁ। କଣ୍ଠ ସୁସ୍ମିତା ଦାସ।

ଗୀତାଞ୍ଜଳିର ପ୍ରଥମ ଭାଗ ଏଇଠି ରଖୁଛୁ। ବର୍ତ୍ତମାନ ସମୟ ସକାଳ 8:30 ହେବାକୁ ଯାଉଛି। ଉଦ୍ୟୋଗ ପ୍ରୋତ୍ସାହ ସମ୍ପର୍କିତ ପ୍ରାୟୋଜିତ କାର୍ଯ୍ୟକ୍ରମ ରିଲି କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଟିକେ ପରେ।

0: ଓଡ଼ିଶା କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ କଟକ ପ୍ରଚାର କରୁଛି ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ୍ ଇନକ୍ୟୁବେସନ।
1: ଆମ ହାତରେ କୌଶଳ ଅଛି, ଭଲ ଉତ୍ପାଦ ବି ଅଛି, କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ ବଜାରରେ ପହଞ୍ଚି ପାରିବ?
2: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡ଼ିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶୁତୋଷ
1: ଆଉ ମୁଁ ଦିବାଲିନ। ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ,
2: ଅର୍ଥାତ୍ ଆଚାର ପ୍ରସ୍ତୁତି, ସିଲେଇ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏହା ଏକ ବଡ ସୁଯୋଗ?
1: ନିଶ୍ଚୟ, ଓଡ଼ିଶା ଜୀବିକା ମିଶନ ଏବଂ IIT ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
2: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
1: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
2: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
1: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀ ଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
2: ଯଦି GST, FSSAI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ ସେଥିପାଇଁ କଣ ସହାୟତା ରହିଛି?
1: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ଼ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
2: ତେବେ ଉଦ୍ୟୋଗ ଗୁଡିକର ଚୟନ କେଉଁ ଆଧାରରେ କରାଯିବ?
1: ଉଦ୍ୟୋଗ ଗୁଡିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
2: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
1: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତା ମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
2: ତେବେ ଆବେଦନ କିପରି କରାଯିବ?
1: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ 21 ସେପ୍ଟେମ୍ବର 2026।
2: ପୁଣି ଥରେ ମନେ ରଖନ୍ତୁ, 21 ସେପ୍ଟେମ୍ବର 2026।
1: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ଼ ବ୍ରାଣ୍ଡ।
2: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
3: ସଶକ୍ତ ମହିଳା, ସମୃଦ୍ଧ ଓଡ଼ିଶା।
0: ଶେଷ ହେଲା ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ୍।
4: ପ୍ରାୟୋଜିତ କାର୍ଯ୍ୟକ୍ରମ ପରେ ପରେ ଫେରିଆସିବା ଗୀତାଞ୍ଜଳି ପରିସରକୁ। ଯେତେ ବାଧା ବିପତ୍ତି ଆସିଲେ ବି ଅଟକିଯାଏ ନା ନଈର ଧାରା, ସବୁ ବନ୍ଧନକୁ ପଛରେ ପକାଇ ଆଗେଇ ଚାଲେ ପହଞ୍ଚିବା ପାଇଁ ତା ଲକ୍ଷ୍ୟସ୍ଥଳରେ, ମିଶିବାକୁ ସାଗର ଦେହରେ, ଏକାକାର କରିଦେବାକୁ ତା ଲୁଣି ପାଣିରେ, ସେଇଥିରେ ହିଁ ତାର ଆନନ୍ଦ।

0: ଦେବି ଆଉ ଡେରି କାହିଁକି ଅଧିକ ଜାଣିବା ପାଇଁ ନିକଟସ୍ଥ ବିଦ୍ୟୁତ କାର୍ଯ୍ୟାଳୟ ଅଥବା ଗ୍ରାହକ ସେବା ନମ୍ବର 1800-3456-718 ରେ ଯୋଗାଯୋଗ କରନ୍ତୁ।
1: କେତେ ଦୁଃଖ ସୁଖର ସାଥି ଏଇ ନଈ, ତା କୋଳରେ ବହିଯାଏ ବାଲ୍ୟରୁ ପାର୍ଥକ୍ୟ। କେତେବେଳେ ଜଳଦାନ କରି ତୃଷା ମେଣ୍ଟାଏ, ତ କେତେବେଳେ ପ୍ରେମସିକ୍ତ କରି ତୋଳେ ଅମାନିଆ ମନକୁ। ତା ନିର୍ଜନ କୋଳ ମନକୁ ଛନ୍ଦି ଦିଏ ଆଉ ଗୋଟିଏ ମନ ସହ, ହାତରେ ଛନ୍ଦି ଦିଏ ଆଉ ଗୋଟିଏ ଅଧିକା ହାତ।

0: ମାସକୁ ମାସ ବିଦ୍ୟୁତ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
1: ହଁ ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
2: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
0: କିଛି ନାହିଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
2: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ PM ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 kW ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
1: ହଁ ସତେ, ଲକ୍ଷେରୁ ଅଧିକ ସବସିଡି।
2: ହଁ ମାମା, ସଞ୍ଚୟ ବି ସୁବିଧା ବି।
0: ଆସୁନ 1800345678 କିମ୍ବା 1912 ରେ କଲ କରି ଏହି ଯୋଜନା ବିଷୟରେ ଅଧିକ ବୁଝିବା।
3: ନଈଘାଟର ତୁଠପଥର ଖୁବ ଆପଣାର ସାଇତି ରଖିଥାଏ ଅନେକ ପାଦର ଅଲିଭା ଚିହ୍ନ। କାହାର ଅଳତାବୁଳା ପାଦର ସ୍ପର୍ଶରେ ଚେଇଁ ଉଠିଛି, ଆଉ ସେତିକି ବେଳେ ମନର ନୌକାରେ ନାଉରି ସେଜି କିଏ ଭାସି ଆସି ଆଖି ସାମ୍ନାକୁ, ମଧୁର ଆଳାପରେ ହସି ଉଠେ ସକାଳର ମୁହୂର୍ତ୍ତ।

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲିକରି ଶୁଣାଇଲୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz ଯୋଗେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ମଧ୍ୟାହ୍ନ 12ଟା। ପ୍ରଚାର କରୁଛୁ ଝୁମର ଗୀତର କାର୍ଯ୍ୟକ୍ରମ। ପରିବେଷଣ କରିଛନ୍ତି ଶିଳ୍ପୀ ମୃତ୍ୟୁଞ୍ଜୟ ବେହେରା ଏବଂ ତାଙ୍କର ସାଥୀ କଳାକାରମାନେ। ତେବେ ଆସନ୍ତୁ ଶୁଣିବା ଝୁମର।

ଆକାଶବାଣୀ ବାରିପଦା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ। ଦିନ 12:30 ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ।

0: música. ବୁଣି ଆମେ ଜାଣିଛୁ ନାଟକ କେବଳ ମଞ୍ଚ ଉପରେ ଏକ କାହାଣୀକୁ କେନ୍ଦ୍ର କରି କିଛି ଚରିତ୍ରଙ୍କର ଅଭିନୟ ନୁହେଁ, ବରଂ ଦେଖିବାକୁ ଗଲେ ଏହା ଜୀବନର ଏକ ପ୍ରତିଛବି ଓ ସେହି ନାଟକରେ ମଣିଷର ହସ ଲୁହ ସଂଘର୍ଷ ସ୍ୱପ୍ନ ଏସବୁ ସମ୍ବଳିତ ଅନେକ ଅକୁହା କଥାକୁ ଶବ୍ଦ ଏବଂ ଚରିତ୍ର ମାଧ୍ୟମରେ ଜୀବନ୍ତ ଚିତ୍ରଣ କରିଥାନ୍ତି ଜଣେ ନାଟ୍ୟକାର। ମଣିଷ ଜୀବନର ଅନେକ ଘଟଣା ଅନୁଭବ ଏସବୁ ଜଣେ ନାଟ୍ୟକାରଙ୍କର କଲମରେ ରୂପ ପାଇଥାଏ ଓ ସେ ନାଟ୍ୟକାର ସ୍ୱୟଂ ଯଦି ଜଣେ ନିର୍ଦ୍ଦେଶକ ହୋଇଥାନ୍ତି ତାହେଲେ ତ ସବୁକିଛି ଆହୁରି ସୁନ୍ଦର ହୋଇଯାଏ। ଆଜି ଏହି ପ୍ରସଙ୍ଗରେ କଥା ଆରମ୍ଭ କରିବାର କାରଣ, ଆଜି ଆମ ସହିତ ଅଛନ୍ତି ଏମିତି ଜଣେ ବ୍ୟକ୍ତିତ୍ୱ ଯିଏକି ଏକାଧାରରେ ଜଣେ ନାଟ୍ୟ ଲେଖକ ତଥା ନାଟ୍ୟ ନିର୍ଦ୍ଦେଶକ। ଆସନ୍ତୁ ଆଜି କାର୍ଯ୍ୟକ୍ରମରେ ତାଙ୍କୁ ଭେଟିବା। ଆମର ଆଜିର ଅତିଥି ସୁଜାତା ପ୍ରିୟଦର୍ଶିନୀ। ଆଜ୍ଞା ନମସ୍କାର, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ।
1: ନମସ୍କାର।
0: ଆପଣ ନାଟକ ସହିତ ଉତ୍ତପ୍ରୋତ ଭାବରେ ଜଡିତ ଜଣେ ବ୍ୟକ୍ତିତ୍ୱ, ନାଟକ ଲେଖନ୍ତି, ନିର୍ଦ୍ଦେଶନା ଦିଅନ୍ତି, ତେବେ ଏଇ ଯୋଉ ନାଟକ ଲେଖିବା, ନିର୍ଦ୍ଦେଶନା ଦବା, ମାନେ ମଞ୍ଚ ସହିତ ପରିଚୟ କଣ କେମିତି ହେଇଥିଲା ଆମକୁ ଟିକେ କୁହନ୍ତୁ।
1: 2013 ମସିହାରେ ମୁଁ ନାଟକ ଲେଖିବା ଆରମ୍ଭ କଲି। ପ୍ରଥମେ ମୁଁ କଳା ବିକାଶ କେନ୍ଦ୍ରରେ ମଞ୍ଚସ୍ଥ ହେଇଥିଲା, ମନକୁ ଛୁଇଁଥିଲା ସମସ୍ତଙ୍କର। ସେଇଠି ଆମର ନାଟ୍ୟକାର ଜଣେ ଅଛନ୍ତି ପୁରଞ୍ଜନ ରାୟ, ସିଏ ଦେଖିକି ଫୋନ କରି ମତେ କହିଲେ, ମା ମୋ ଆଗକୁ ଯିବା ପାଇଁ ଜଣେ ମିଳିଗଲା ମତେ। ତ ସିଏ ବି ମତେ ଗୋଟେ ଆଉ ଗୋଟେ ଥଟ୍ କହିଲେ ତା ଉପରେ ଲେଖିବା ପାଇଁ। ମୁଁ ଲେଖିଲି, କିନ୍ତୁ ବର୍ଷେ ପରେ ଯୋଉଦିନ ସେଟା ମଞ୍ଚସ୍ଥ ହେଲା, ମୁଁ ତାଙ୍କୁ ଡାକିବା ପାଇଁ ଫୋନ କଲାବେଳେ ସେ ଚାଲି ଯାଇଥିଲେ। ସେଇଟା ମତେ ଯେମିତି ଦେଇ ଗଲେ ତାଙ୍କ, ସେଇଟା ତାପରେ ମୁଁ ଲାଗିଛି କରୁଛି ଆଉ।
0: ଦେଖନ୍ତୁ, ସୃଜନର ତ ଅନ୍ୟ ଅନ୍ୟାନ୍ୟ ବହୁତ ଗୁଡ଼େ ଦିଗ ଅଛି, ତେବେ ଆପଣ ଏଇ ଯୋଉ ନାଟକ ସହିତ ଜଡିତ ହେବା ବା ନାଟକରେ କାମ କରିବା ପାଇଁ କେମିତି କଣ ଆଗ୍ରହ ହେଇଥିଲେ?
1: ସେତେବେଳେ 2013 ମସିହା ବେଳକୁ ନାଟକଟା ଟିକେ ବ୍ୟାକ୍ ଷ୍ଟେଜ୍ ପଡିଥିଲା, ଲୋକମାନେ ଏତେ ପସନ୍ଦ କରୁନଥିଲେ, କରୁନଥିଲେ, ପଇସାର ଅଭାବ, ଦର୍ଶକମାନଙ୍କ ଅଭାବ ହେଇଯାଇଥିଲା, ତେଣୁକରି ସମସ୍ତେ କରୁନଥିଲେ। ତ ମୁଁ ଭାବିଲି ଗୋଟେ ଆରମ୍ଭ କରିବା, ଦେଖିବା ଅନ୍ୟମାନଙ୍କୁ ଡାକିବା, ସେଇଥିରୁ ମୁଁ ଆରମ୍ଭ କଲି ପୁଣି ଆଉଥରେ।
0: ଆଜ୍ଞା, ନାଟକ ଲେଖିବା ସମୟର କଥା ଆମକୁ ଟିକେ କୁହନ୍ତୁ। ମାନେ ଯେତେବେଳେ ଆପଣ ପ୍ରଥମେ ନାଟକ ଲେଖୁଥିଲେ, ଯେମିତି କହିଲେ 2013 ମସିହାରେ ଆପଣ ପ୍ରଥମେ ନାଟକ ଲେଖିଥିଲେ, ସେତେବେଳେ ଯୋଉ ନାଟକ ଗୁଡ଼ିକ ଆପଣ ଲେଖୁଥିଲେ ତାର ପ୍ରବାହ ଆଉ ଆଜି ଆପଣ ଯୋଉ ନାଟକ ଲେଖୁଛନ୍ତି ସେଥିରେ କଣ ସବୁ ଫରକ ବା ପରିବର୍ତ୍ତନ ଆସିଛି ବୋଲି ଯଦି ପଚାରିବା କଣ କହିବେ?
1: ସେତେବେଳେ ମୁଁ ଦୁଇଟା ଗ୍ରୁପ, ମାନେ ପୁଅମାନଙ୍କୁ ଝିଅମାନଙ୍କୁ ନେଇକି ଲେଖୁଥିଲି। ଶ୍ରଦ୍ଧାଞ୍ଜଳି କ୍ଲବ ପାଇଁ ଲେଖୁଥିଲି, ଡାଇରେକ୍ସନ୍ ଦେଉଥିଲେ ପ୍ରମୋଦ ରଞ୍ଜନ ମହାନ୍ତି, ସେମାନଙ୍କ ପାଇଁ ମୁଁ ଏଇଟା ଲେଖୁଥିଲି। କିନ୍ତୁ ପରେ ଯେତେବେଳେ 2018 ମୁଁ ଗୋଟେ ଡକ୍ୟୁମେଣ୍ଟ୍ରି କରିବା ପାଇଁ ଚେଷ୍ଟା କଲି, 80 ବର୍ଷର ଓଡ଼ିଆ ସିନେମା, ସେତେବେଳେ ଗୋଟେ 8 ମିନିଟ୍ ଆମେ ରେକର୍ଡିଂ କଲା ପରେ ମୋର ଦୁଇ ଭଉଣୀ କହିଲେ, ତୁ କାହିଁକି ଲେଖୁନୁ ନାଟକ ଖାଲି ସ୍ତ୍ରୀ ଲୋକମାନଙ୍କ ପାଇଁ? ତ ସେଇଠୁ ମୁଁ ଆରମ୍ଭ କଲି ସ୍ତ୍ରୀ ଲୋକମାନଙ୍କ ପାଇଁ ଲେଖିବା। କିନ୍ତୁ ସେଇଟା ଯୋଉ କରୁଛି ସେମାନଙ୍କର ଆଦେଶ ମୁତାବକ କରୁଛି ମୁଁ, ସେମାନେ କହିବେ ମୁଁ ଏଇ କ୍ୟାରେକ୍ଟର କରିବି, ତ ସେଇ କ୍ୟାରେକ୍ଟର ଗୁଡା କରିକି ମୁଁ ତାକୁ ମିଶାଏ।
0: ଆଜ୍ଞା,
1: ତ ତେଣୁ ଦୁଇ ପ୍ରକାର ହେଇଗଲା, ଗୋଟେ କାହାଣୀ ମାନେ ପରିସ୍ଥିତି ସହିତ ବେସ୍ କରି ଆଉ ସେଇଟା ଗୋଟେ ଗୋଟେ କ୍ୟାରେକ୍ଟର ନେଇକି କରାହୁଏ।
0: ମାନେ ପୂର୍ବେ ଆପଣ ଯେମିତି ଲେଖୁଥିଲେ ଏବେ ତା ଦେହରେ ବହୁତ କିଛି ପରିବର୍ତ୍ତନ ଆସିଛି,
1: ମାନେ ଅଲଗା ଦୁଇଟା ଟାଇପ୍ର ମୁଁ ଲେଖୁଛି ଅଲଗା।
0: ଆଜ୍ଞା, ଆପଣ ଯେତେବେଳେ ନାଟକ ଲେଖନ୍ତି ସେତେବେଳେ କାହାଣୀ ନା ଚରିତ୍ର କୋଉଠି ପ୍ରଥମେ ଆପଣଙ୍କ ସାମ୍ନାକୁ ଆସେ?
1: କାହାଣୀ ଆଉ ଚରିତ୍ର ଦୁଇଟା ଯାକ ତ ଏକା ସାଙ୍ଗରେ ନ ଚାଲିଲେ ନାଟକଟା ଭଲ ମାନେ ସଫଳ ହୋଇପାରିବନି, କାରଣ ଦୁଇ ଜଣ ଯାକ ସାଙ୍ଗରେ ମିଶିକି ଅଛନ୍ତି, ଯେମିତି ମାଟି ଗଛ ସବୁ ମିଶିକି ଅଛନ୍ତି, ସେମିତି ଦୁଇଟାକ ଦୁଇ ଜଣଙ୍କ ପାଇଁ ରେସିପ୍ରୋକେଟ ନହେଲେ ହବନି। ମୁଁ କାହାଣୀଟା ତ ଲେଖିଦେବି, ଯିଏ ଚରିତ୍ରଟା କରିବ ସେ ଯଦି ଠିକସେ ନ କରିବ ତ ଭଲ ଲାଗିବନି। ସେଇଟା ହଉଛି କାହାଣୀ ଚରିତ୍ର ମିଶେଇକି ଲେଖା ହୁଏ। କିନ୍ତୁ ନାରୀମାନଙ୍କ ପାଇଁ ଯୋଉଟା ଲେଖୁଛି ମୁଁ, ସେଟା ଚରିତ୍ର ନେଇକି ମୁଁ କାହାଣୀ କରୁଛି, ଏଟା ଗୋଟେ କାହାଣୀରୁ ଚରିତ୍ର କରୁଛି, ଗୋଟେ ଚରିତ୍ର ନେଇକି କାହାଣୀ କରୁଛି।
0: ତେଣୁ ଆପଣଙ୍କର କହିବା କଥା ଯେ ଯେତେବେଳେ ନାଟକ ଲେଖନ୍ତି ସେତେବେଳେ କାହାଣୀ ଆଉ ଚରିତ୍ର ଉଭୟ ସମ୍ମୁଖକୁ ଆସେ ଆଉ ସମୟ ଅନୁସାରେ, ସମୟର
1: ପ୍ରବାହ ଅନୁସାରେ ନିଜ ନିଜ ଜାଗାରେ ସେମାନେ ରହିଯାଆନ୍ତି।
0: ଆଜ୍ଞା, ଆପଣଙ୍କ ନାଟକର ଚରିତ୍ର ମାନେ ବାସ୍ତବ ଜୀବନର ଚରିତ୍ର ମାନଙ୍କ ଠାରୁ କେତେ ପ୍ରେରିତ ବୋଲି ଯଦି ପଚାରିବା କଣ କହିବେ?
1: ବାସ୍ତବ ଜୀବନ ଉପରେ ହିଁ ତ ଆଧାରିତ ହୁଏ ସବୁ ଜିନିଷ। ଆମେ ଯଦି ଗୋଟେ ଜିନିଷ ଦେଖିନେ ତା ବିଷୟରେ ଜାଣିନେ ତ କେମିତି ଲେଖିବା, ଲେଖିପାରିବାନି ନା, ଇମାଜିନେସନ ସେମିତି କରିକି ଲେଖି ହବନି। ତେଣୁ ଯୋଉ ମୁଁ କହିଲି ପୁରଞ୍ଜନ ରାୟ, ସେ ମତେ ଯୋଉ କହିଲେ ପେପରରୁ ଦେଖିଲେ ଗୋଟେ ସ୍ତ୍ରୀ ଲୋକ ତାର ସବୁ ଛୁଆମାନେ ବାହାରେ ଅଛନ୍ତି, ସେ ଏକୁଟିଆ ବାଲକୋନିରେ ଚୁପଚାପ ବସିଛି,

0: ସେଇ ଉପରେ ସେ ଲେଖିବାକୁ ମୋତେ କହିଥିଲେ। ମୁଁ ଲେଖିଥିଲି ନିଶଙ୍ଗ ବିହଙ୍ଗ, ଯେଉଁଟା ସ୍ତ୍ରୀ ଲୋକମାନଙ୍କ ଉପରେ। ଦୁଇଟା ସ୍ତ୍ରୀ ଲୋକ, ଜଣେ ପୁରା ଫ୍ୟାମିଲି ସହିତ ରହୁଛି, ଗୋଟେ ଏକା ରହୁଛି, ଦି ଜଣ କେମିତି ନିଜକୁ ନିଜକୁ ସମ୍ଭାଳିକି ରଖିଛନ୍ତି। ସେମିତି ବାସ୍ତବ ଉପରେ ତ ଆଧାରିତ ହେବାକୁ ପଡିବ, ଯୋଉ ବି ଜିନିଷ କରନ୍ତୁ ବାସ୍ତବ ଉପରେ ଆଧାରିତ ହିଁ ହେବାକୁ ପଡିବ।
1: ତା ମାନେ ଆପଣ କହିବା କଥା ଯେ ବାସ୍ତବ ଜୀବନର ଚରିତ୍ର ବେଶୀ ଆପଣଙ୍କର ନାଟକରେ ରହେ। ଆଜ୍ଞା, ଆଉ ଗୋଟେ କଥା, ଦର୍ଶକର ରୁଚି ଆଉ ମନୋଭାବକୁ ନାଟକ ଲେଖିଲା ବେଳେ ଆପଣ କେମିତି ଦୃଷ୍ଟି ଦେଇଥାନ୍ତି?
0: ମୂଳ ମନ୍ତ୍ର ମାନେ ଦର୍ଶକ ରୁଚି ଅନୁସାରେ ହିଁ ଆମକୁ କରିବାକୁ ପଡିବ, ନଚେତ ଲୋକଙ୍କୁ ଭଲ ଲାଗିବନି ଜିନିଷଟା। ଯେତେବେଳେ ଆମେ ନାଟକଟା ଉପସ୍ଥାପନ କରୁଛେ, ଯଦି ଦର୍ଶକଙ୍କୁ ଭଲ ନ ଲାଗିବ, କେହି ଦେଖିବେ କି ଦେଖିବେନି। ମତେ ମନେ ହେଉଛି ମଝିରେ ସେଥିଲାଗି ବୋଧେ କିଛି ବର୍ଷ ନାଟକଟା ବ୍ୟାକ୍ ଷ୍ଟେଜ୍ ପଳେଇଥିଲା, ବୋଧେ ଦର୍ଶକ ମନୋଲୋଭୀ ହୋଇପାରୁନଥିଲା। ପୁଣି ଏବେ କରୁଛନ୍ତି, ବହୁତ ଭଲ ଭଲ ନାଟକ କରୁଛନ୍ତି, ତେଣୁ ସମସ୍ତେ ଦେଖିବାକୁ ବି ଭଲ ପାଉଛନ୍ତି। ଆଜିକାଲି ଆପଣ ମାନେ ଜାଣନ୍ତୁ, ଦେଖିବେ ଥିଏଟର ପୁରା ଭରିକି ରହୁଛି, ତେଣୁ ସେଟା ତ କରିବାକୁ ପଡିବ ସେମିତି ଦର୍ଶକ ମନୋଲୋଭୀ।
1: ଏଇ ଯୋଉ ଆପଣ କହୁଛନ୍ତି ଯେ ପୂର୍ବେ ନାଟକ ଗୁଡିକ ଦେଖା ହଉନଥିଲା ବା ନାଟକର ଏତେ ଆଦର ନଥିଲା ଗୋଟେ ସମୟରେ, ସେତେବେଳେ କାରଣ ଆପଣଙ୍କର କହିବା କଥା ଯେ ବାସ୍ତବ ଜୀବନର ଚରିତ୍ର ମାନଙ୍କୁ ନେଉନଥିଲେ। କିନ୍ତୁ ଗୋଟେ ସଂଶୟ ମନକୁ ଆସୁଛି, ଯେତେବେଳେ ନାଟକର ଜଣେ ଗୋଟେ ନାଟକ ଲେଖନ୍ତି ବା ନିର୍ଦ୍ଦେଶକ ଗୋଟେ ନାଟକ କରିବାକୁ ଯାଆନ୍ତି, ସେତେବେଳେ ତ ସେ ଯେହେତୁ ଜଣେ ସୃଜନ ସ୍ରଷ୍ଟା, ସେ ସ୍ୱାଭାବିକ ଭାବରେ ବାସ୍ତବ ଜୀବନର ଚରିତ୍ରକୁ ନେଉଥିବେ
0: ନା? ଚରିତ୍ରକୁ ତ ନେଇକି ହିଁ କରିବାକୁ ପଡିବ, କିନ୍ତୁ ତା ମଝିରେ କିଛି ଇଆଡ଼ୁ ସିଆଡ଼ୁ ପୁରେଇ ଦେଲେ ସେ ଜିନିଷଟା ସମସ୍ତଙ୍କୁ ଭଲ ଲାଗିବନି। କେତେ ଜେନେରେସନକୁ ଭଲ ଲାଗିବ, କେତେ ଜେନେରେସନକୁ ଭଲ ନ ଲାଗିପାରେ, ସେମିତି ହେଇକି ଦର୍ଶକ ବୋଧେ କମିଗଲେ ମତେ ଲାଗୁଛି।
1: ଆଜ୍ଞା, ଆପଣଙ୍କ ଦୃଷ୍ଟିରେ ସମୟ ଅନୁସାରେ ଗୋଟେ ନାଟକରେ କଣ ରହିବା ଦରକାର ଯାହା ଦର୍ଶକମାନଙ୍କୁ ଆକର୍ଷିତ କରିବ ବୋଲି କହିବେ?
0: ସମାଜକୁ ତ ଗୋଟେ ମେସେଜ ଯିବା ଦରକାର, ଭଲରେ ମେସେଜ, ଖରାପରେ ନୁହଁ। ମତେ ଲାଗେ ଯେ ସାମାଜିକ ପରିସ୍ଥିତି ଉପରେ ହିଁ ଆଧାରିତ କରିକି ରଖିବା କଥା, ଆଉ ଗଣ୍ଡଗୋଳ ଏସବୁ ଯୋଉ ହଉଛି ତାକୁ କେମିତି ବନ୍ଦ କରିବା ପାଇଁ ଗୋଟେ ଆୱେର୍ନେସ୍ ପ୍ରୋଗ୍ରାମ ଭଳି ହବା କଥା। ଲୋକ ଆୱେର୍ନେସ୍ ପ୍ରୋଗ୍ରାମ ଦେଖିବାକୁ ଯିବେନି, କିନ୍ତୁ ଗୋଟେ ନାଟକ ଦେଖିବାକୁ କଲାବେଳେ ସେଇ ଜିନିଷଟା ଆପଣ ପୁରେଇଲେ ଲୋକମାନେ ସେଟାକୁ ଭଲସେ ଗ୍ରହଣ କରିବେ, ଗ୍ରହଣୀୟ ହେବ।
1: ତେବେ ଆପଣଙ୍କ ଦୃଷ୍ଟିରେ ନାଟକ ମନୋରଞ୍ଜନ ନା ସାମାଜିକ ପ୍ରଭାବର ମାଧ୍ୟମ ହବା କଥା ବୋଲି କହିବେ?
0: ସାମାଜିକ ଉପରେ ଆଧାରିତ ମନୋରଞ୍ଜନ ଧର୍ମୀ ହବା କଥା, କାରଣ ସମାଜ ଉପରେ ଆଧାରିତ ନହେଲେ ଲୋକ ଦେଖିବାକୁ ଏତେ ଇଚ୍ଛୁକ ହେବେନି, ମନୋରଞ୍ଜନ ନହେଲେ ତ ଉଠିକି ପଳେଇବେ। ତେଣୁ ସେଇ ଅନୁସାରେ ହିଁ ଆମକୁ କରିବାକୁ ହବ, ମନୋରଞ୍ଜନ ଅନୁସାରେ ନାଟକର ପାତ୍ର ଗୁଡିକୁ ଆମେ ଦେବାକୁ ପଡିବ, କିନ୍ତୁ ସମାଜକୁ ଯେମିତି ଗୋଟେ ମେସେଜ ଯାଉଥିବ ସେଇ ଅନୁସାରେ କରିବାକୁ ପଡିବ।
1: ଏଇଠି ଗୋଟେ କଥା ମନକୁ ଆସୁଛି, ଆପଣଙ୍କୁ ପଚାରିବାକୁ ଚାହିଁବୁ ଯେ ବହୁ ବର୍ଷ ଧରି ନାଟ୍ୟକାରମାନେ ନାଟକ ଲେଖୁଛନ୍ତି, ନିର୍ଦ୍ଦେଶକମାନେ ନାଟକ ନିର୍ଦ୍ଦେଶନା ଦେଉଛନ୍ତି, ମଞ୍ଚସ୍ଥ ହେଉଛି ବିଭିନ୍ନ ନାଟ୍ୟ ଅଭିନେତା ଅଭିନେତ୍ରୀଙ୍କ ଦ୍ୱାରା, କିନ୍ତୁ ଯୋଉ ଲକ୍ଷ୍ୟକୁ ନେଇକରି ଯେମିତି ଆପଣ କହିଲେ ଗୋଟେ ସାମାଜିକ ପ୍ରଭାବ, ଗୋଟେ ସାମାଜିକ ମେସେଜ୍ ରହିବା ଉଚିତ ଗୋଟେ ନାଟକରେ, ତାହେଲେ ଆମେ ସେଠାକୁ ଭଲ ନାଟକ କହିପାରିବା। ଆପଣ ନାଟକ ଲେଖିବା ସହିତ ନିର୍ଦ୍ଦେଶନା ମଧ୍ୟ ଦିଅନ୍ତି, ନୁହେଁ କି? ଜଣେ ଲେଖକ ଭାବରେ, ନାଟ୍ୟ ଲେଖକ ଭାବରେ ଆପଣ ଯୋଉ ନାଟକର ଦୃଶ୍ୟଟିର ସଂଳାପ ଲେଖିଥାନ୍ତି, ତାକୁ ଯେତେବେଳେ ମଞ୍ଚରେ ରୂପ ଦିଅନ୍ତି, ସେତେବେଳେ କୋଉ ସବୁ ଆହ୍ୱାନ ଆପଣଙ୍କ ସାମ୍ନାରେ ଥିବା ପରି ମନେ ହୁଏ?
0: ଲେଖିଲା ବେଳେ ତ ମୁଁ ମୋର ମନର କଥା ତା ଦେହରେ ଲେଖେ।
1: ଆଜ୍ଞା,
0: କିନ୍ତୁ ଯେତେବେଳେ ସେମାନଙ୍କୁ ଅଭିନୟ କରନ୍ତି, ସେତେବେଳେ ଯଦି ସେମାନେ ନିଜ ରାସ୍ତାରୁ ଟିକେ ଏପଟ ସେପଟ ହେଇଯାନ୍ତି, ମତେ ଲାଗେ ସେମାନେ ଠିକସେ ପ୍ରେଜେଣ୍ଟ କରିପାରୁନାହାନ୍ତି। ଆଉ ଯେତେବେଳେ ଲେଖେ ବି ମୋର ନିଜ ମନ ଭିତରେ ଏଇଠି କୋଉ ଲାଇଟଟା ଆସିବ, ଏଠି କୋଉ ଜାଗାରେ ସେମାନେ ମୁଡ଼ିବେ, କୋଉଠି କଣ ପଡିବ, ସେଗୁଡା ସବୁ ମୋ ମନକୁ ଆଗରୁ ଆସିଯାଇଥାଏ। ତେଣୁ କରିଲା ବେଳେ ମତେ ଏତେ ପ୍ରୋବ୍ଲେମ ହୁଏନି, କାରଣ ଲେଖା ସାଙ୍ଗରେ ଡିରେକ୍ସନ ଦେଲେ କଣ ସୁବିଧା ହୁଏ ଏଗୁଡା କରିବା ପାଇଁ, ମନର କଥାଟା ସେଠି ଆରାମସେ ଆପଣ ବ୍ୟକ୍ତ କରିପାରିବେ, ଆଉ ଆର୍ଟିଷ୍ଟ ମାନେ ବି ଆପଣଙ୍କ ସହିତ ଭଲସେ ବୁଝିପାରିବେ ଜିନିଷଟା, ଯେହେତୁ ଆପଣ ନିଜେ ଲେଖିଛନ୍ତି, ଆପଣଙ୍କୁ ସେମାନଙ୍କୁ ବୁଝେଇବା ପାଇଁ ବି ସୁବିଧା ହବ। ସେମିତି କରିକି ମାନେ ଜଣେ ଲେଖକ ଆଉ ନିର୍ଦ୍ଦେଶକ ହେଲେ ମତେ ଲାଗେ ଟିକେ ସୁବିଧା ହୁଏ କରିବା ପାଇଁ, କାରଣ ଇମୋସନଟାକୁ ଆପଣ ଆଗରୁ ଜାଣିପାରିଥାନ୍ତି, ସେଥିଲାଗି ମତେ ଲାଗେ ସୁବିଧା ହୁଏ।
1: ଆଜ୍ଞା, କିନ୍ତୁ ଯଦି କେତେବେଳେ ଗୋଟେ ନାଟକ ମଞ୍ଚସ୍ଥ ହଉଛି ବା ରିହର୍ସଲ ବେଳେ ଯଦି ଜଣେ ଅଭିନେତା ଏବଂ ନିର୍ଦ୍ଦେଶକଙ୍କ ମଧ୍ୟରେ ନିଜସ୍ୱ ବ୍ୟାଖ୍ୟା କୁହନ୍ତୁ ବା ଦୃଷ୍ଟିଭଙ୍ଗୀକୁ ନେଇ କିଛିଟା ମତଭେଦ ହେଲା, ତାକୁ କେମିତି ସମାଧାନ କରନ୍ତି?
0: ଯେତେବେଳେ ଅଭିନେତା କରେ ଅଭିନୟ ନା, କେତେ ଗୁଡିଏ ଜିନିଷ ଅଛି ସେଟା ଲେଖି ହୁଏନି, ଧରନ୍ତୁ ହଁ କି କଣ ଗୋଟେ ହେ ଏମିତି କି, ତ ଆପଣ ଲେଖିଦେଲେ ସେଟା ଏକ୍ସପ୍ରେସନଟା ଠିକ ସେ ଆସିବନି ନା। ତ ଯେତେବେଳେ ଜଣେ ଅଭିନେତା କରୁଛି, ସେ ନିଜେ ବି ସେ ସଳାପଟା ପଢି ସାରିଲା ପରେ ସେ ନିଜେ ନିଜର ଗୋଟେ

0: ବ୍ୟକ୍ତିତ୍ୱ ଦିଏ ତା ଦେହରେ, ଗୋଟେ ତାର କହିଲା ବେଳେ ସେ ଗୋଟେ ଡାଇଲଗକୁ ମିଶେଇକି ଗୋଟେ କହେ, ଯୋଉଟା କି ବହୁତ ଭଲ ହୁଏ। ନାଟକ ତ ଆମେ ଲେଖିଦବା, ଲେଖିଦବାଟା ଆଉ କହିବାଟା ଭିତରେ ବହୁତ ତଫାତ ଥାଏ। ଯିଏ ପ୍ରକୃତ ଅଭିନେତା ସେ ତା ଦେହରେ କିଛି କିଛି ମସଲା କହିପାରନ୍ତି, ତାକୁ ଦେଇକି ସେଟାକୁ ସେ ଆହୁରି ଟିକେ ଭଲ କରିଦିଅନ୍ତି, ମାନେ ସେ ଲେଖାଟାକୁ ଆହୁରି ସୌନ୍ଦର୍ଯ୍ୟପୂର୍ଣ୍ଣ କରିଦିଅନ୍ତି। ଆପଣ ଲେଖୁଛନ୍ତି ଆପଣଙ୍କ ମନ ଦେଇକି, କିନ୍ତୁ ଜଣେ କହିଲା ବେଳେ ମଞ୍ଚସ୍ଥ କଲାବେଳେ ସେଇ ଯୋଉ ଜିନିଷଟା ନ ଆସିଲେ ନା ବୋରିଂ ହେଇଯିବ। କେବେ କେବେ ରାଗ ଲାଗେ, କିନ୍ତୁ ଯେତେବେଳେ ତମେ ଜାଣ ସେମାନଙ୍କୁ ତମ ନିଜର ଚିନ୍ତାଧାରାଟାକୁ ଯେତେବେଳେ ତମେ ତାଙ୍କୁ କହିଦିଅ କି ନା ଏଇଟା ଏମିତି ହବ, ମୋର ଇମୋସନ ଏଇଠି ଏଇଆ ଥିଲା, ତ ସେମାନେ କରିଦିଅନ୍ତି। ଯେମିତି ମୁଁ କହିଲି ମୋର ନାରୀ ମାନଙ୍କର ଯୋଉ ଅଛି ଭୁବନେଶ୍ୱରରେ ଗୋଟେ ଗ୍ରୁପ, ସେମାନେ ଏମିତି ରିହର୍ସାଲ ବେଳେ ବହୁତ ଡିଷ୍ଟର୍ବ କରନ୍ତି। ଲାଷ୍ଟ 7 ଡେଜ୍ ସେମାନେ ଆଉ ବିଲକୁଲ ଡିଷ୍ଟର୍ବ ହୁଅନ୍ତିନି କି କରନ୍ତିନି, ଆସିଲା କ୍ଷଣି ସାଙ୍ଗେ ସାଙ୍ଗେ ବସିଯିବେ, ଅପା ଏଇଠି କଣ ତମେ ଚାହୁଁଛ, ମୋର ଏଇ ଚରିତ୍ର ଲେଖିଲା ବେଳେ ତମେ କଣ ଫିଲ୍ କରିଥିଲ ଆଉ କୋଉ ତମର ଇମୋସନଟାକୁ ନେଇକି ଏଇଟା ଲେଖିଛ। ତାଙ୍କୁ ମୁଁ ସେଟା ଯେତେବେଳେ ବସିକି ବୁଝେଇ ଦିଏ ଜଣେ ଜଣେ କରିକି, ସେମାନେ ଏତେ ବଢିଆରେ କରନ୍ତି ମାନେ ଭାବିପାରିବେନି, ସେମାନେ ସେଇ ଇମୋସନକୁ ରିଲେଟ୍ କରିଦିଅନ୍ତି। ସେଇ ନାରୀ ଚରିତ୍ର ଯୋଉ ସବୁ କରୁଛୁ ତା ଭିତରେ ଜଣେ କହିଲା ମୁଁ ଗୋଟେ ଟ୍ରାନ୍ସଜେଣ୍ଡର ହେବି, ତା ପାଇଁ ଯୋଉ ରୋଲ୍ ଲେଖିଲି ମୀରା ପରିଡ଼ା ଏତେ ଖୁସି ହେଲେ ସେଇ ରୋଲ୍ ଶୁଣିକି କହିଲେ ସେ କେମିତି ଜାଣିଲେ ଆମ ଇମୋସନକୁ, ସେ ଇମୋସନଟା ଗୋଟେ ମନକୁ ଆସେ, ଭଗବାନ ସେଟା ଦେଇଛନ୍ତି। ମୁଁ ଭାବେ ସବୁଟା ଗଡ୍ ଗିଫ୍ଟେଡ୍, ଆମେ ଖାଲି ତାକୁ ପ୍ରସ୍ତୁତ କରୁ ମାନେ ସେଟା କିନ୍ତୁ ଆସିଥାଏ, ଆମକୁ ଭିତରେ ଥାଏ ସେଟା, ଭଗବାନ ଦେଇଥାନ୍ତି।
1: ଆଜ୍ଞା, ତେଣୁ ଆପଣଙ୍କର କହିବାର କଥା ଯେ ଯଦି କିଛି ମାନେ ମତଭେଦ ବା ଦୃଷ୍ଟିଭଙ୍ଗୀକୁ ନେଇକିରି କିଛି
0: ମତଭେଦ ତ ହବ ହିଁ ହବ, ଗୋଟେ ଜାଗାରେ 15 ଜଣ ବସିଲା ମାନେ ମତଭେଦ ତ ହବ। ତାପରେ କିଏ କେତେବେଳେ କୋଉ ପରିସ୍ଥିତିରେ ଆସିଥିବେ, କିଏ ଘର କାମ ସାରିକି ଆସିଥିବେ, ନାଟକଟା ଆଜିକାଲି ଗୋଟେ ହବି ହେଇଗଲାଣି ନା, ଏଇଟା ପ୍ରଫେସନ ନୁହଁ। ତେଣୁକରି କିଏ ଆସିଥିବେ ସେ ତାକୁ ଭାବିକି ଆସିଥିବେ, କଣ କାମରେ ବ୍ୟସ୍ତ ଥିବେ, ଘରେ ପ୍ରୋବ୍ଲେମ ଥିବ, ତେଣୁ ସେ ଯେତେବେଳେ ଆସିକି ଏଗୁଡା ସବୁ କରନ୍ତି ତାଙ୍କର ଇମୋସନଟାକୁ ଆମକୁ ବୁଝିବାକୁ ପଡିବ। ହଠାତ୍ କରି ତାକୁ ତୁ କା ଏଇଟା ଠିକ କଲୁନି କହିଲେ ସେ ଜିନିଷଟା ଖରାପରେ ହେଇଯିବ, ଆମକୁ ତାଙ୍କୁ ଟିକେ ଟାଇମ ଦେବାକୁ ପଡିବ ସେଇ ଜିନିଷ ସେଇ ପରିସ୍ଥିତି ସାଙ୍ଗରେ ଆକୋମୋଡେଟ ହବା ପାଇଁ,
1: ତାହେଲେ ସବୁ ଠିକ ହେଇପାରିବ।
0: ନିଶ୍ଚିତ,
1: ଜଣେ ଅଭିନେତାଙ୍କୁ ତାଙ୍କ ଚରିତ୍ର ଭିତରକୁ ନେଇଯିବା ପାଇଁ ଆପଣଙ୍କର ମୂଳମନ୍ତ୍ର କଣ?
0: ମୁଁ ତ ଏକା ଜଣେ ଅଭିନେତା ସାଙ୍ଗରେ ବସି ସେଇ ନାଟକ ଉପରେ ଚର୍ଚ୍ଚା କରେ, ସେଇ ଚରିତ୍ର ଉପରେ ଚର୍ଚ୍ଚା କରେ, ମାନେ ସେ ଚରିତ୍ରରେ କଣ ଅଛି, ତମେ କଣ କରିବ, ତମର ଏଠି ପ୍ରକୃତିଟା କଣ ହବ, ତମେ କେମିତି ପ୍ରୋଜେକ୍ଟ କରିବ ନିଜକୁ, ସେଇତକ ସେ ଗୋଟିଏ ଲୋକ ସାଙ୍ଗରେ ମୁଁ ଆଗ ବସିକି ଚର୍ଚ୍ଚା କରେ, ତାପରେ ଯାଇକି ଆମେ ରିହର୍ସଲ ଆରମ୍ଭ କରୁ। କେବେ କେବେ ମୁଁ କାହା ସାଙ୍ଗରେ ବସିକି ଏକୁଟିଆ ତାଙ୍କ ଘରେ ଯାଇ କଥା ହୁଏ, ନହେଲେ ସେଇଠି ହିଁ କଥା ହୁଏ, ତାପରେ ସେମାନେ ଆସନ୍ତି କରିବା ପାଇଁ, ହେଲେ ସେତେବେଳକୁ ସେମାନେ ପୁରା ନିଜ ଭିତରେ ପଶିଯାଆନ୍ତି। ଗୋଟେ ମୁଁ ଡ୍ରାମା କରିଥିଲି ଓମେନ୍ ଏମ୍ପାୱାରମେଣ୍ଟ ପାଇଁ, ସେଥିରେ ଗୋଟେ ଦିଦା ବୋଲି ଗୋଟେ ରୋଲ୍ ଅଛି, ଏଇଟା ପୁରା ହିଷ୍ଟୋରିକାଲ ମାନେ ସବୁ ଗୁଡାକ ଇଭେଣ୍ଟ ମାନେ ଅଛି ଫ୍ୟାକ୍ଟ। ଦିଦା ହଉଛି କାଶ୍ମୀରର ରାଣୀ 7th century ର, ତାର ପୋଲିଓ ହେଇଯାଇଥିଲା, ତାର ଗୋଟେ ଗୋଡ ଛୋଟ ଥିଲା। ମୋର ଗୋଟେ ଆର୍ଟିଷ୍ଟ ଅଛି ସୋନି ବୋଲି, ସେମାନେ ବହୁତ ମାନନ୍ତି ମତେ, କିନ୍ତୁ ଯେତେବେଳେ ମତେ କହିଲା ନାନୀ ଛୋଟି ଛୋଟି କେମିତି ଆସିବି, ମୁଁ କହିଲି ତୁ ଗୋଟେ କାମ କର, ଗୋଟେ ଗୋଡରେ ଫ୍ଲାଟ ପିନ୍ଧେ, ଗୋଟେ ଗୋଟେ ପ୍ଲାଟଫର୍ମ ହିଲ୍ ପିନ୍ଧିକି ଆସେ, ତ ଛୋଟ ଛୋଟ ଆସିଲେ ହେଇଯିବ। ସେଠୁ ସେ ଘରେ ବୋଧେ ଅଭ୍ୟାସ କରିଥିଲା କି କଣ, ସେ ଗାଡ଼ିରୁ ଯେତେବେଳେ ଓହ୍ଲେଇଲା ସେମିତି ଛୋଟ ଛୋଟ ରିହର୍ସଲକୁ ଆସିଲା, ସମସ୍ତେ କହିଲେ ନାନୀ ସୁନିର ଗୋଡ ଭାଙ୍ଗିଗଲା ବୋଧେ। ମୁଁ କହିଲି କଣ ହେଲା, ତାପରେ ଦେଖିକି ଯେତେବେଳେ ପହଞ୍ଚିଲା ମୁଁ କହିଲି ଏମିତି କଣ ଛୋଟେଇକି ଚାଲୁଛ, ନା ତମେ କହିଥିଲ ପରା ଛୋଟ ଛୋଟ ଆସିବ, ଛୋଟ ଛୋଟ ଆସିଲି। ସେମିତି ରୋଲ ଗୁଡା ସେମାନେ ପଶିଯାନ୍ତି, ଯେତେବେଳେ ଜାଣନ୍ତି ଏଇ ରୋଲଟା ମତେ କରିବାକୁ ଅଛି ସେମାନେ ପଶିଯାନ୍ତି ତା ଭିତରେ।
1: ଆପଣ ପ୍ରତ୍ୟେକ ଅଭିନେତାଙ୍କ ସହିତ ସେମିତି
0: ଜଡିତ, ମୁଁ
1: ସେମିତି ସିଧାସଳଖ ଭାବରେ କଥା ହୁଅନ୍ତି। ଆଜ୍ଞା, ଆପଣଙ୍କ ସହିତ ଆଲୋଚନା ତ ଆହୁରି ଆଗକୁ ଜାରି ରଖିବା, ତେବେ ଆଲୋଚନାକୁ ଟିକିଏ ବିରତି ଦେଇକରି ଏଠି ଆପଣଙ୍କ ପସନ୍ଦର ଗୋଟିଏ ଗୀତ ଆମେ ଆପଣଙ୍କୁ ଏବଂ ଆମ ଶ୍ରୋତା ଭଉଣୀମାନଙ୍କୁ ଶୁଣିବାକୁ ଚାହିଁବୁ। କୋଉ କଣ୍ଠଶିଳ୍ପୀଙ୍କର ଗୀତ ଶୁଣିବାକୁ ଚାହିଁବେ?
0: ପ୍ରଣବ ପଟ୍ଟନାୟକଙ୍କର ଶୁଣିବି।
1: ପ୍ରଣବ ପଟ୍ଟନାୟକ ଆପଣଙ୍କର ପ୍ରିୟ କଣ୍ଠଶିଳ୍ପୀ, ଠିକ୍ ଅଛି, ଆମେ ତାଙ୍କରି କଣ୍ଠରୁ ଗୋଟେ ଗୀତ ଆପଣଙ୍କୁ ଏବଂ ଆମ ଶ୍ରୋତା ଭଉଣୀମାନଙ୍କୁ ଶୁଣେଇ ଦେଉଛୁ।

0: ଭଉଣୀ, ଆଜିର କାର୍ଯ୍ୟକ୍ରମରେ ଆମ ସହିତ ଅଛନ୍ତି ନାଟକ ସହିତ ଓତପ୍ରୋତ ଭାବରେ ଜଡିତ ଜଣେ ବ୍ୟକ୍ତିତ୍ୱ ସୁଜାତା ପ୍ରିୟଦର୍ଶିନୀ, ଆମେ ତାଙ୍କ ସହିତ ଆଲୋଚନା କରୁଛୁ। ଦେଖନ୍ତୁ, ମଞ୍ଚସଜ୍ଜା, ଆଲୋକ, ଶବ୍ଦ, ସଙ୍ଗୀତ ଏସବୁ ନାଟକର ଗୋଟେ ଗୋଟେ ମୁଖ୍ୟ ଅଙ୍ଗ। ଆପଣଙ୍କ ଦୃଷ୍ଟିରେ ଏହାର ଭୂମିକା କଣ, ଆଉ ଏଥିପ୍ରତି ଆପଣ କେମିତି ଦୃଷ୍ଟି ଦେଇଥାନ୍ତି?
1: ହଁ, ଯେତେବେଳେ ଆମେ ଲେଖୁଛେ ତ ମୁଁ ଏଠି ଏଇ ପ୍ରକାର ଆଲୁଅ ହବା ଦରକାର, ଏଠି ସେ ଚିନ୍ତା କରୁଛି, ଏଠି ଫ୍ଲାସବ୍ୟାକ୍ ଅଛି, ସେଗୁଡ଼ା ତ ମୋ ମୁଣ୍ଡରେ ଆସେ। ଆସିଲା ପରେ କିନ୍ତୁ ସେଗୁଡ଼ାକ ଯଦି ମୁଁ ସବୁ ନିଜେ କରିବି, ଡ୍ରାମାଟା ଭଲ ହବନି। ତା ପାଇଁ ଅଲଗା ଅଲଗା ମୁଁ ଲୋକ ଆଣେ, ଯୋଉ ଶବ୍ଦ ପାଇଁ ଜଣେ ଆସନ୍ତି, ଲାଇଟ୍ ମ୍ୟାନ୍ ଜଣେ ଆସନ୍ତି, ଷ୍ଟେଜ୍ ମ୍ୟାନେଜମେଣ୍ଟ ପାଇଁ ବି ମୁଁ ରଖେ ଦି ଜଣଙ୍କୁ, ନହେଲେ ଅସୁବିଧା ହୁଏ କୋଉ ଜାଗାରେ କଣ ହବ ସେଇ ଅନୁସାରେ। ସେ ଯୋଉମାନେ ପ୍ରମ୍ପ୍ଟର ଥାନ୍ତି ସେମାନେ ସେଇ ଅନୁସାରେ ଡାକିବେ, ନହେଲେ ମିସ୍ ମ୍ୟାନେଜ୍ ହେଇଯିବ ସବୁ ଜିନିଷ। ସବୁଗୁଡାକ ମୋର ଆଇଡିଆ ଥାଏ କିନ୍ତୁ କରନ୍ତି ସେମାନେ। ସମସ୍ତଙ୍କର ଗୋଷ୍ଠୀଗତ ନହେଲେ ହବନି, କୋଉ ବି ବଡ ଜିନିଷ ଆପଣ କରିବେ ଟିମ୍ ୱାର୍କ ନହେଲେ ହବନି କେବେ ବି। ମୁଁ ସବୁବେଳେ ସେଇ ସଂଘ ଉପରେ ଡିପେଣ୍ଡ କରେ, ମାନେ ସମସ୍ତେ ଆମେ ଏକା ସାଙ୍ଗେ କାମ କରିବା ମୋର ନୀତି, ମୁଁ ଏକା କରିଦେବି ମୋର ସେଟା ନାହିଁ।
0: କିନ୍ତୁ ସବୁ କଥାକୁ ଆପଣ ଦୃଷ୍ଟି ରଖିଥାନ୍ତି,
1: ନହେଲେ ହବ କି?
0: ଆଜ୍ଞା,
1: କାରଣ ସେଟା ମୋର ବ୍ରେନ୍ ଚାଇଲ୍ଡ ନା, ମୋର ଭାବନା ସେଟା। ମୁଁ ଖାଲି ତାଙ୍କୁ ବ୍ୟକ୍ତ କରେ, ସେ ଯେମିତି କହିଲି ସେ ଛୋଟେଇକି ଆସିଲା, ସେଟା ମୋର ଭାବନା, ମୁଁ ତାକୁ ବ୍ୟକ୍ତ କଲି, ସିଏ ନେଲା ସେମିତି।
0: ଆଜ୍ଞା, ଦେଖନ୍ତୁ, ସାମ୍ପ୍ରତିକ ସମୟରେ ଓଟିଟି ଡିଜିଟାଲ ପୃଷ୍ଠଭୂମିରେ ମଞ୍ଚ ନାଟକର ସ୍ଥିତିକୁ ଆପଣ କେମିତି ଅନୁଧ୍ୟାନ କରନ୍ତି?
1: ଏଇଟା ଗୋଟେ ବହୁତ ବଡ କ୍ୱେଶ୍ଚିନ୍। ଆଜିକାଲି ସମସ୍ତଙ୍କୁ ଦେଖ, ମୋବାଇଲରେ ଦେଖୁଛନ୍ତି, ଏବେ ଓଟିଟି ଆଉ ଯାହା ବି ମୋବାଇଲରେ ଦେଖନ୍ତୁ ମନୋରଞ୍ଜନ ଧର୍ମୀ, କିନ୍ତୁ ସେଥିରେ ମନୋରଞ୍ଜନ ସାଙ୍ଗରେ ବହୁତ ଗୁଡ଼େ ଫାଲତୁ ବି ଅଛି। ତ ଯେତେବେଳେ ୟଙ୍ଗ ପିଲାମାନେ ଥିବେ ସେମାନେ ତ ଫାଲତୁକୁ କାଟି ଦେଇକି ଖାଲି ଯୋଉଗୁଡା ଦରକାର ସେଗୁଡା ଦେଖିବେନି ନା, ତାଙ୍କର ମାଇଣ୍ଡଟା ବି ତ ସେପଟକୁ ଚାଲିଯିବ ନା। କିନ୍ତୁ ଯେତେବେଳେ ମଞ୍ଚରେ ଆପଣ ଦେଖିବେ ଜଣେ ଜୀବନ୍ତ ଗୋଟେ ଅଭିନେତାକୁ ଦେଖିବେ, ତା ସାଙ୍ଗରେ ଆପଣ ଜଡିତ ହେଇଯିବେ। ଜଣେ ଭଲ ଅଭିନେତା ହେଲେ ଆପଣ ନିଜେ ସେଇଟା ଫିଲ୍ କରିବେ। ଆଉ ଗୋଟେ ସିନ୍ ଯଦି ଥିବ, ଗୋଟେ ଦୁଃଖର ସିନ୍ ଥିବ, ଆପଣଙ୍କୁ ଗୁଜବମ୍ପସ ଆସିବ, ମାନେ ଆପଣ ନିଜେ ଲୋମ ଟାଙ୍କୁରି ଯିବ, ଆପଣ ଭାବିପାରିବେନି। କିନ୍ତୁ ସେଇ ଜିନିଷଟା କେତେ ଓଟିଟିରେ ଆସୁଛି?
0: ଆଜ୍ଞା,
1: ମୋବାଇଲରେ ଆସୁଛି କଣ? ଆସୁନି। ଆପଣ ଗୋଟେ ଷ୍ଟେଜ୍ରେ ଗୋଟେ ମାନେ ସେ ଗୋଟେ ଅଲଗା ଅନୁଭୂତି, ଯିଏ ଯାଇକି ଦେଖିବ ଏଇ ଗୋଟେ ଭଲ ନାଟକ ଦେଖିବ ସେ ଜାଣିପାରିବ। ମତେ ତ ଲାଗେ ଷ୍ଟେଜ୍ରେ ଦେଖିଲେ ତାର ଗୋଟେ ଅଲଗା ଅନୁଭୂତି ହୁଏ, ସିନେମା ଠୁ ଷ୍ଟେଜ୍ଟା ଟିକେ ଅଲଗା ଅନୁଭୂତି ହୁଏ। କାରଣ ସେଇ ଲୋକ ଯଦି ଡାଇଲଗ୍ ଭୁଲିଯିବ ତ ସବୁ ଗଲା, ଗୋଡ଼ମାଳ ହେଇଯିବ। କିନ୍ତୁ ସେ କେତେ ଭଲରେ ସେ ପ୍ରିପେୟାର ହେଇଥିବ ଯେ ପୁରା ନାଟକଟା ତାର ଡାଇଲଗ୍ ସେ ରଖିକି ଯାଉଛି।
0: ଆଜ୍ଞା,
1: ମତେ ଲାଗେ ସେଟା ବେଶୀ ବେଟର ଥିଏଟର ପର୍ସନାଲିଟି, ମାନେ ଯୋଉ ଡ୍ରାମାର ଆମେ ଯୋଉ ଚରିତ୍ର କହୁଛେ, ନାଟକର ଚରିତ୍ର, ସେମାନେ ଟିକେ ବେଶୀ ପାୱାରଫୁଲ। କାରଣ ମନେ ରଖିକି ଆକ୍ଟିଂ କରିକି କୋଉଠି କେତିକି ବୁଲିବା, କୋଉଠି କେମିତି କହିବା, କୋଉଠି ମନ ଖରାପ କରିବା, ସବୁଗୁଡା ଦେଖିବା ବହୁତ ମୁସ୍କିଲ, ବହୁତ ମୁସ୍କିଲ।
0: ତେଣୁ ଆମେ କହିପାରିବା ଯେ ନାଟକର ଚାହିଦା, ଲୋକପ୍ରିୟତା ରହିଛି ଆଉ ରହିଥିବ,
1: ରହିବା ବି ଉଚିତ।
0: ଆମ ନାଟକରେ ଓଡ଼ିଆ ଲୋକ ସଂସ୍କୃତି ଏବଂ ସାମାଜିକ ବାସ୍ତବତାକୁ କେମିତି

0: ବେଶିରୁ ବେଶି ସୃଜନଶୀଳ ଭାବରେ ଆଣି ହେବ ବୋଲି ଆପଣ କହିବେ?
1: ସାମାଜିକ ତ ସବୁଥିରେ, ଆଜିକାଲି ତ ସବୁଥିରେ ଆମର ସଂସ୍କୃତିକୁ ହିଁ ଦେଖଉଛି ବେଶୀ। ମୁଁ ଯେତିକି ନାଟକ ଦେଖୁଛି, ଆଉ ମୋର ନାଟକ ଗୁଡା ତ ସବୁ ସଂସ୍କୃତି ଉପରେ ହିଁ, ଓଡ଼ିଆ ସଂସ୍କୃତି ଉପରେ ହିଁ ଚାଲିଛି। ଏଠି ବି ଯାହା କରିଛି ମୁଁ, ଯୋଉ ଓଡ଼ିଆ ଦିଟା ସ୍ତ୍ରୀ ଲୋକ ଉପରେ କରିଛି, ଆଉ ବାକି ମୋର ଗୋଟେ ଏବେ ଏବେ ରିସେଣ୍ଟଲି ଗୋଟେ ନାଟକ ଯାଇଛି।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ଭାରତ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଦୁଇଦିନିଆ ଅଷ୍ଟାଦଶ ବ୍ରିକ୍ସ ଶିଖର ସମ୍ମିଳନୀ। ସ୍ଥିରତା, ନବସୃଜନ, ସହଯୋଗ ଓ ନିରନ୍ତରତା ପାଇଁ ପ୍ରସ୍ତୁତି ପ୍ରସଙ୍ଗ ଆଧାରରେ ହେବ ଆଲୋଚନା। ରାଜ୍ୟବ୍ୟାପୀ ଅଦାଲତଗୁଡ଼ିକରେ ଅନୁଷ୍ଠିତ ହେଉଛି ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ। ବାଲେଶ୍ୱରଠାରେ ଜାରି ରହିଛି ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କିତ ପୂର୍ବାଞ୍ଚଳ ରେଞ୍ଜ ଅଧୀନସ୍ଥ ଜିଲ୍ଲାଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ବୈଠକ। ଡଲଫିନ୍ ସଂରକ୍ଷଣକୁ ପ୍ରୋହାହିତ କରିବା ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଡଲଫିନ୍ ଦିବସ ଏବଂ ଲଘୁଚାପର ପ୍ରଭାବରେ ସାତଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଭାରତ ଅଧ୍ୟକ୍ଷତାରେ ଆଜି ଅପରାହ୍ନରୁ ଦୁଇଦିନିଆ ଅଷ୍ଟାଦଶ ବ୍ରିକ୍ସ ଶିଖର ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି। ସମ୍ମିଳନୀରେ ଭାରତ ସମେତ ବ୍ରାଜିଲ, ଚୀନ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ୍

ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ଯୋଗଦେବେ। ବିଶ୍ୱର 11ଟି ପ୍ରମୁଖ ଉଦୀୟମାନ ତଥା ବିକାଶଶୀଳ ଅର୍ଥନୈତିକ ରାଷ୍ଟ୍ରକୁ ଏକାଠି କରିବାରେ ଏହି ସମ୍ମିଳନୀ ଏକ ମଞ୍ଚ ପ୍ରଦାନ କରୁଛି। ଏହି ଶିଖର ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକ ବିଶ୍ୱ ଶାସନ ବ୍ୟବସ୍ଥା, ବହୁପକ୍ଷୀୟବାଦ, ବାଣିଜ୍ୟ ଓ ନିବେଶ, ପ୍ରଯୁକ୍ତିବିଦ୍ୟା, ଖାଦ୍ୟ ଓ ଶକ୍ତି ସୁରକ୍ଷା, ସ୍ୱାସ୍ଥ୍ୟସେବା, ବିପର୍ଯ୍ୟୟ ମୁକାବିଲା, ପରିଚାଳନା ଓ ଯୋଗାଣ ଶୃଙ୍ଖଳ ଭଳି ପ୍ରସଙ୍ଗ ଉପରେ ଆଲୋଚନା କରିବେ। ଅଷ୍ଟାଦଶ ବ୍ରିକ୍ସ ସମ୍ମିଳନୀର ବିଷୟବସ୍ତୁ ରହିଛି ସ୍ଥିରତା, ନବସୃଜନ, ସହଯୋଗ ଏବଂ ନିରନ୍ତରତା ପାଇଁ ପ୍ରସ୍ତୁତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ବହୁ ବିଶ୍ୱ ନେତୃବୃନ୍ଦ ଅଂଶଗ୍ରହଣ କରୁଛନ୍ତି। ବୈଠକ ଅବସରରେ ଆଜି ସମାବେଶୀ ବିଶ୍ୱ ପ୍ରଶାସନ ଏବଂ ବହୁପକ୍ଷୀୟ ସୁଦୃଢ଼ତା ଶୀର୍ଷକ ଏକ ଅଧିବେଶନ ଆୟୋଜିତ ହେବ। ରାଜ୍ୟର ସମସ୍ତ ଜିଲ୍ଲାରେ ଆଜି ରାଷ୍ଟ୍ରୀୟ ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେଉଛି। ଓଡ଼ିଶା ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ତଥା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନଙ୍କ ତତ୍ତ୍ୱାବଧାନରେ ଅଦାଲତ ଆୟୋଜନ କରାଯାଉଛି। ରାଜ୍ୟର ବିଭିନ୍ନ ଜିଲ୍ଲା କୋର୍ଟରେ ଦୁର୍ଘଟଣା, ବୀମା, ଅପରାଧ, ଚାକିରି ସମ୍ବନ୍ଧୀୟ ଆଦି ମାମଲାଗୁଡ଼ିକର ଶୁଣାଣି ଜାରି ରହିଛି। ବାଲେଶ୍ୱରଠାରେ ପୁଲିସ୍ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ପୂର୍ବାଞ୍ଚଳ ରେଞ୍ଜ ଅଧୀନସ୍ଥ ଜିଲ୍ଲାଗୁଡ଼ିକରେ ଆଇନ ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଓ ପୁଲିସ୍ ବ୍ୟବସ୍ଥା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ରହିଛି। ବୈଠକରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ସଞ୍ଜୟ କୁମାର ଏବଂ ସୌମେନ୍ଦ୍ର ପ୍ରିୟଦର୍ଶୀ ଉପସ୍ଥିତ ରହି ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାର ଆଇନ ଶୃଙ୍ଖଳା ଓ ସାମଗ୍ରିକ ସ୍ଥିତି ଉପରେ ଆଲୋଚନା କରୁଛନ୍ତି। ଶ୍ରୀ ମିଶ୍ର କହିଛନ୍ତି ପୂର୍ବାଞ୍ଚଳ ରେଞ୍ଜ ଅଧୀନରେ ଏହି ତିନୋଟି ଜିଲ୍ଲା ଆସୁଥିବାରୁ ଏହି ଅଞ୍ଚଳର ଆଇନ ଶୃଙ୍ଖଳା ସ୍ଥିତିର ବିଶେଷ ଗୁରୁତ୍ୱ ରହିଛି। ଆଗାମୀ ଦିନରେ ଗଣେଶ ପୂଜା, ଦୁର୍ଗାପୂଜା, ଗଜଲକ୍ଷ୍ମୀ ପୂଜା, ଦୀପାବଳି, କାଳୀପୂଜା ଆଦି ପର୍ବପର୍ବାଣୀ ଅନୁଷ୍ଠିତ ହେବାକୁ ଥିବାରୁ ସେଗୁଡ଼ିକୁ ଶାନ୍ତି, ଶୃଙ୍ଖଳା ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ପାଇଁ ବୈଠକରେ ଯୋଜନା ପ୍ରସ୍ତୁତ କରାଯାଉଛି। ପାର୍ବଣ ସମୟରେ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ପର୍ଯ୍ୟାପ୍ତ ପୁଲିସ୍ ମୁତୟନ, ଭିଡ଼ ନିୟନ୍ତ୍ରଣ, ସୁଚାରୁ ଟ୍ରାଫିକ୍ ପରିଚାଳନା ଉପରେ ଡିଜିପି ଗୁରୁତ୍ୱାରୋପ କରୁଛନ୍ତି। ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୁଆଲ ରାୟଗଡ଼ା, କୋରାପୁଟ, ଜୟପୁର ରେଳ ସେକ୍ସନ ପରିଦର୍ଶନ କରି ଟ୍ରେନ୍ ପରିଚାଳନା, ସୁରକ୍ଷା ଓ ଭିତ୍ତିଭୂମି ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସିଙ୍ଗାପୁର ରୋଡ୍ କୋରାପୁଟ ରେଳ ସେକ୍ସନରେ ଚାଲୁ ରହିଥିବା ରେଳପଥ ଦୋହରୀକରଣ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରୁଛନ୍ତି। ଏଥିସହିତ ବିଭିନ୍ନ ଷ୍ଟେସନରେ ଯାତ୍ରୀ ସୁବିଧା, ପରିମଳ ବ୍ୟବସ୍ଥା ଏବଂ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ କାର୍ଯ୍ୟ ଜାରି ରହିଛି। ନିର୍ମାଣାଧୀନ କାର୍ଯ୍ୟଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ଶ୍ରୀ ପୁଙ୍କୱାଲ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଗୁଜରାଟସ୍ଥିତ ରାଧାକୃଷ୍ଣ ମନ୍ଦିର ହାତୀ କଲ୍ୟାଣ ଟ୍ରଷ୍ଟ ପକ୍ଷରୁ 14 ପ୍ରଜାତିର 58ଟି ବିଦେଶୀ ପ୍ରାଣୀ ଆସିଛନ୍ତି। ସେମାନଙ୍କୁ ବନ୍ୟପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ପ୍ରାଣୀ ଉଦ୍ୟାନ ସଂଘରୋଧ ଘରେ ଓ ସ୍ୱତନ୍ତ୍ର ଖୁଆଡ଼ରେ ରଖାଯାଇଛି। 14 ପ୍ରଜାତିଙ୍କ ମଧ୍ୟରୁ 10ଟି ନୂଆ ପ୍ରଜାତିର ପ୍ରାଣୀ ଏଥିରେ ରହିଛନ୍ତି। ଏମାନଙ୍କ ମଧ୍ୟରେ ଜେବ୍ରା, କଙ୍ଗାରୁ, ବେଣ୍ଟସ୍ ୱାଲ୍ଭି ଏବଂ ମକାଓ ସାମିଲ ଅଛନ୍ତି। ପ୍ରାଣୀ ଉଦ୍ୟାନରେ ମୋଟ ପ୍ରଜାତି ସଂଖ୍ୟା 188କୁ ବୃଦ୍ଧି ପାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଡଲଫିନ୍ ବିଷୟରେ ସଚେତନତା ସୃଷ୍ଟି ଏବଂ ଏହାର ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଡଲଫିନ୍ ଦିବସ ପାଳନ କରାଯାଉଛି। 2022 ମସିହାରେ ସି ସେଫ୍ ରେଡ୍ ଗ୍ଲୋବାଲର ଉଦ୍ୟମ ଏବଂ ସମର୍ଥନ ଦ୍ୱାରା ବିଶ୍ୱ ଡଲଫିନ୍ ଦିବସ ପ୍ରତିବର୍ଷ ସେପ୍ଟେମ୍ବର ମାସ 12 ତାରିଖରେ ପାଳନ କରାଯାଉଛି। ବିଶ୍ୱରେ 42 ପ୍ରଜାତିର ଡଲଫିନ୍ ଅଛନ୍ତି। ଦେଶରେ 6,327 ଡଲଫିନ୍ ଥିବା ଏକ ଆକଳନରୁ ଜଣାପଡ଼ିଛି। ଓଡ଼ିଶାରେ ମୋଟ 710 ଡଲଫିନ୍ ରହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବନ୍ୟପ୍ରାଣୀଙ୍କ ସଂରକ୍ଷଣ ପ୍ରୟାସକୁ ସୁଦୃଢ଼ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ସ୍ଥାନୀୟ ଲୋକ ଓ ଗ୍ରାମବାସୀଙ୍କ ଅଂଶଗ୍ରହଣ ଦ୍ୱାରା ଡଲଫିନ୍ ସଂରକ୍ଷଣ ସହ ସଚେତନତା ଉପରେ ପ୍ରଧାନମନ୍ତ୍ରୀ ବିଶେଷ ଗୁରୁତ୍ୱ ଦେଉଛନ୍ତି। ସ୍ତନ୍ୟପାୟୀ ପ୍ରାଣୀ ଡଲଫିନ୍ର ସଂରକ୍ଷଣ ପାଇଁ ବ୍ୟକ୍ତିବିଶେଷ ଏବଂ ସଂଗଠନଗୁଡ଼ିକ ଯତ୍ନ ନେବା ଲକ୍ଷ୍ୟରେ ବିଶ୍ୱ ଡଲଫିନ୍ ଦିବସ ଏକ ଉତ୍ତମ ସୁଯୋଗ ପ୍ରଦାନ କରୁଛି। ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ ତଥା ଦାସିଆ ଅଜା ନାମରେ ପରିଚିତ ନୟାଗଡ଼ର ଦାଶରଥି ପଟ୍ଟନାୟକଙ୍କର ଆଜି 29ତମ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଉଛି। ସେ 1907 ମସିହା ଜୁଲାଇ ମାସ 12 ତାରିଖରେ ନୟାଗଡ଼ ଜିଲ୍ଲା ଉଦୟପୁରରେ ଜନ୍ମଗ୍ରହଣ କରିଥିଲେ।
ଦାସିଆ ଅଜା ଜିଲ୍ଲାର ନୂଆଗାଁ ବ୍ଲକ ଅନ୍ତର୍ଗତ ଉଦୟପୁରଠାରେ 1969 ବାଞ୍ଛାନିଧି ପାଠାଗର, 1973 ଶ୍ରୀ ଅରବିନ୍ଦ ସଂଗ୍ରହାଳୟ ଏବଂ 1975 ଯଦୁମଣି ସାହିତ୍ୟ ସଂସଦ ପ୍ରତିଷ୍ଠା କରିଥିଲେ। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା ସ୍ୱର୍ଗତଃ ଦାଶରଥୀ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ସେ ସ୍ଥାପନ କରିଥିବା ବାଞ୍ଛାନିଧି ପାଠାଗର, ଶ୍ରୀ ଅରବିନ୍ଦ ସଂଗ୍ରହାଳୟ ଓ ଯଦୁମଣି ସାହିତ୍ୟ ସଂସଦ ତାଙ୍କ ଅବଦାନର ପ୍ରମୁଖ ଉଦାହରଣ।

ରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ପ୍ରଶାସନ ଓ ଦାସିଆ ଅଜା ସ୍ମୃତି କମିଟି ପକ୍ଷରୁ ତାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ସ୍ମୃତି କମିଟି ପକ୍ଷରୁ ଆୟୋଜିତ ସଭାରେ ଜିଲ୍ଲାପାଳ ମଧୁମିତା ରଥ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରମୁଖ ଯୋଗଦେଇ ଓଡ଼ିଶାର ଜ୍ଞାନ, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷାରେ ଦାସିଆ ଅଜାଙ୍କ ଅବିସ୍କରଣୀୟ ଅବଦାନର ସ୍କୃତିଚାରଣ କରିଥିଲେ। ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପରଠାରୁ ଚାଲିଆସୁଥିବା ନୀତିକ୍ରମରେ ଆଜି ସନ୍ଧ୍ୟାଧୂପ ପରେ ଶ୍ରୀମନ୍ଦିରରେ ପବିତ୍ର ଦାବାଗ୍ନି ଲୀଳା ଅନୁଷ୍ଠିତ ହେବ। ଦାବାଗ୍ନି ରାକ୍ଷସ କୃଷ୍ଣ ଓ ବଳରାମଙ୍କ ସହ ଯୁଦ୍ଧରେ ପରାସ୍ତ ହେବାର ବିଧିକୁ ଶ୍ରୀମନ୍ଦିରରେ ମାଟି ମଣ୍ଡପ ସାହି ଆଖଡ଼ା ପକ୍ଷରୁ ସମ୍ପାଦନ କରାଯିବ। ଅମାବାସ୍ୟା ତିଥିରେ ଗତକାଲି ମହାପ୍ରଭୁଙ୍କର ପରମ୍ପରା ଅନୁସାରେ ସନ୍ଧ୍ୟାଧୂପ ପରେ ବସ୍ତ୍ରହରଣ ନୀତି ଅନୁଷ୍ଠିତ ହୋଇଥିଲା। ପରେ ଚନ୍ଦନ ଲାଗି ନୀତି ଶେଷ ହୋଇ ବଡ଼ସିଂହାର ବେଶ ଓ ଭୋଗ ପରେ ରାତ୍ରପହୁଡ଼ ହୋଇଥିଲା। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ଗଣେଶ ପୂଜା ଭସାଣ ଶୋଭାଯାତ୍ରାକୁ ଶୃଙ୍ଖଳିତ ଭାବେ ପାଳନ କରିବା ପାଇଁ ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ନେଇ ଉଚ୍ଚ ଶବ୍ଦ ବାଦ୍ୟଯନ୍ତ୍ରର ବ୍ୟବହାର ଉପରେ ନିଷେଧାଦେଶ ଜାରି କରାଯାଇଛି। ଶବ୍ଦ ପ୍ରଦୂଷଣ ନିୟମାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଉପଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ୍ ସୌରଭ ଚକ୍ରବର୍ତ୍ତୀ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଧାରିତ ଶବ୍ଦ ସୀମା ଉଲ୍ଲଂଘନ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଦେବଗଡ଼ ଜିଲ୍ଲା ସମାଜମଙ୍ଗଳ ବିଭାଗ ପକ୍ଷରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବାଲ୍ୟ ବିବାହ ନିଷେଧ ଅଧିନିୟମ 2006 ସମ୍ପର୍କିତ ଏକଦିବସୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାଲ୍ୟ ବିବାହ ନିଷେଧ ଅଧିକାରୀଙ୍କ ଦାୟିତ୍ୱ, ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବାଲ୍ୟ ବିବାହ ରୋକିବା ପାଇଁ ପଞ୍ଚାୟତ ନିର୍ବାହ ଅଧିକାରୀଙ୍କ କର୍ତ୍ତବ୍ୟ, ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସମ୍ପର୍କରେ ଆଲୋଚନା ହୋଇଥିଲା। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଲଘୁଚାପ କ୍ଷେତ୍ର ପଶ୍ଚିମ ଉତ୍ତର ପଶ୍ଚିମ ଦିଗ ଦେଇ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଆଡ଼କୁ ଗତି କରୁଛି। ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି। ସମସ୍ତ ବନ୍ଦରଗୁଡ଼ିକରେ 3 ନମ୍ବର ବିପଦ ସଂକେତ ଜାରି କରାଯାଇଥିବା ବେଳେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ ହାରାହାରି 24.5 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମାଲକାନଗିରି ଜିଲ୍ଲାର ଚିତ୍ରକୁଣ୍ଡାରେ ସର୍ବାଧିକ 192 ମିଲିମିଟର ବର୍ଷା ରେକର୍ଡ ହୋଇଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି। ଚଳିତ ମାସ ପହିଲାରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ 90.2 ମିଲିମିଟର ବର୍ଷା ହୋଇଯାଇଛି। ରାଜ୍ୟର ସମସ୍ତ ନଦୀର ଜଳସ୍ତର ବିପଦ ସଂକେତ ତଳେ ପ୍ରବାହିତ ହେଉଛି। ଜଳସମ୍ପଦ ବିଭାଗର ଅଧିକାରୀମାନେ ନଦୀଗୁଡ଼ିକର ଜଳସ୍ତର ଉପରେ ନିରନ୍ତର ନଜର ରଖୁଛନ୍ତି। ସ୍ୱତନ୍ତ୍ର ରିଲିଫ୍ କମିଶନଙ୍କ କାର୍ଯ୍ୟାଳୟର ରିପୋର୍ଟ ଅନୁଯାୟୀ ମାଲକାନଗିରି, ମୈଥିଲି, କାଲିମେଳା ଓ ପୋଡ଼ିଆ ବ୍ଲକର ସ୍ଥିତି ଉପରେ ବିଶେଷ ଧ୍ୟାନ ଦିଆଯିବା ସହିତ ମୈଥିଲି ଓ କାଲିମେଳାରେ ଓଡ୍ରାଫ୍ ଟିମ୍ ମୁତୟନ କରାଯାଇଛି। କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା, ଜୁନାଗଡ଼, ଭବାନୀପାଟଣା ଓ ଲାଞ୍ଜିଗଡ଼ ବ୍ଲକକୁ ମଧ୍ୟ ନିରୀକ୍ଷଣରେ ରଖାଯାଇଛି। ରାଜ୍ୟ ସରକାର ବର୍ଷା ଓ ନଦୀଗୁଡ଼ିକର ଜଳସ୍ତର ଉପରେ ନଜର ରଖିବା ସହ ଆବଶ୍ୟକୀୟ ସତର୍କତାମୂଳକ ତଥା ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ଭାରତ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଦୁଇଦିନିଆ ଅଷ୍ଟାଦଶ ବ୍ରିକ୍ ଶିଖର ସମ୍ମିଳନୀ। ସ୍ଥିରତା, ନବସୃଜନ, ସହଯୋଗ ଓ ନିରନ୍ତରତା ପାଇଁ ପ୍ରସ୍ତୁତି ପ୍ରସଙ୍ଗ ଆଧାରରେ ହେବ ଆଲୋଚନା। ରାଜ୍ୟବ୍ୟାପୀ ଅଦାଲତଗୁଡ଼ିକରେ ଅନୁଷ୍ଠିତ ହେଉଛି ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ। ବାଲେଶ୍ୱରଠାରେ ଜାରି ରହିଛି ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କିତ ପୂର୍ବାଞ୍ଚଳ ରେଞ୍ଜ ଅଧୀନସ୍ଥ ଜିଲ୍ଲାଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ବୈଠକ। ଡଲଫିନ୍ ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଡଲଫିନ୍ ଦିବସ। ଏବଂ ଲଘୁଚାପର ପ୍ରଭାବରେ 7ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରରୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଛଅଶହ ବାସ୍ତରି କିଲୋହର୍ଟ୍ଜ୍ ଯୋଗେ ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ୍ ଇନକ୍ୟୁବେସନ୍।
1: ଆମ ହାତରେ କୌଶଳ ଅଛି, ଭଲ ଉତ୍ପାଦ ବି ଅଛି, କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ ବଜାରରେ ପହଞ୍ଚି ପାରିବ?
2: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡ଼ିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶୁତୋଷ
1: ଆଉ ମୁଁ ଦିବାଲିନୀ। ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ,
2: ଅର୍ଥାତ୍ ଆଚାର ପ୍ରସ୍ତୁତି, ସିଲେଇ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏହା ଏକ ବଡ ସୁଯୋଗ?
1: ନିଶ୍ଚୟ, ଓଡିଶା ଜୀବିକା ମିଶନ ଏବଂ IIT ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
2: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
1: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
2: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
1: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
2: ଯଦି GST, FSSAI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ ସେଥିପାଇଁ କଣ ସହାୟତା ରହିଛି?
1: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ଼ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
2: ତେବେ ଉଦ୍ୟୋଗ ଗୁଡିକର ଚୟନ କେଉଁ ଆଧାରରେ କରାଯିବ?
1: ଉଦ୍ୟୋଗ ଗୁଡିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
2: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
1: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତା ମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
2: ତେବେ ଆବେଦନ କିପରି କରାଯିବ?
1: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ।
3: ଆବେଦନର ଶେଷ ତାରିଖ 21 ସେପ୍ଟେମ୍ବର 2026।
2: ପୁଣି ଥରେ ମନେ ରଖନ୍ତୁ, 21 ସେପ୍ଟେମ୍ବର 2026।
1: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ଼ ବ୍ରାଣ୍ଡ।
2: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
4: ସଶକ୍ତ ମହିଳା, ସମୃଦ୍ଧ ଓଡ଼ିଶା।
0: ଶୁଣିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ୍ ଇନକ୍ୟୁବେସନ୍।
5: नए जमाने की नई तस्वीर, अब छत पर लगे टीवी एंटेना को कहो गुड बाय सदा के लिए। समय के साथ बदलें, आगे बढ़ें, ले आएं आज ही दूरदर्शन का DD फ्री डिश। इसमें है आपके पसंदीदा 100 से ज्यादा टीवी चैनल्स, इसके अलावा 51 एजुकेशनल यानी पढ़ाई लिखाई वाले चैनल्स और 48 रेडियो चैनल्स। और तो और, सेट टॉप बॉक्स लगवाने के बाद कोई खर्चा नहीं, बिल्कुल नहीं। डिजिटल क्रांति की ओर एक कदम और आपका DD फ्री डिश।
6: यहां खबरें तोड़ी मरोड़ी नहीं जाती।
7: बहुत सारे निजी चैनल और निजी चैनलों के बोलबाला में हम समझ रहे हैं कि आकाशवाणी और दूरदर्शन इसकी रिलेवेंसी क्या है।
6: यहाँ होती है सीधी, सटीक और सच्ची खबरें।
7: मैं मन से मानता हूँ कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही कर रहे हैं,
6: क्योंकि ये है देश का सबसे भरोसेमंद न्यूज चैनल।

ଶୁଣୁଥିଲି କେତୋଟି ଭକ୍ତି ଗୀତ ଆକାଶବାଣୀ ବାରିପଦା। ଏଥର ଆସନ୍ତୁ ଶୁଣିବା କେତୋଟି ସୁଗମ ସଙ୍ଗୀତ। ସୁଗମ ସଙ୍ଗୀତର ପ୍ରଥମ ଶିଳ୍ପୀ ଅକ୍ଷୟ ମହାନ୍ତି, ଗୀତ ରଚନା ମନୋରମା ବିଶ୍ୱାଳ।

ଶୁଣୁଥିଲେ କେତୋଟି ସୁଗମ ସଙ୍ଗୀତ ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6:30। ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ସୂଚନା ଓ ସମ୍ବାଦ। ଆଜିର ସୂଚନା ସହ ମୁଁ କନକ ମଞ୍ଜରୀ ବାରିକ।

ବର୍ଜ୍ୟବସ୍ତୁ ମୁକ୍ତ ଅଞ୍ଚଳ ଅଭିଯାନ ସମ୍ପର୍କରେ ଆଉ ଏକ ସୂଚନା। ପରିଷ୍କାର ପରିଚ୍ଛନ୍ନତା ଏବଂ ସ୍ୱଚ୍ଛତା ହିଁ ପବିତ୍ରତା ଓ ସଭ୍ୟତା। ତେବେ ଆସନ୍ତୁ ଆମ ଘର ଚାରିପାଖ ସଫା ରଖିବା ସହିତ ସର୍ବସାଧାରଣ ଗମନାଗମନ, ରାସ୍ତାଘାଟ, କର୍ମକ୍ଷେତ୍ର, ଶିକ୍ଷା ଅନୁଷ୍ଠାନ ଓ ଅନ୍ୟାନ୍ୟ ସର୍ବସାଧାରଣ ବ୍ୟବହାର କରୁଥିବା ସ୍ଥାନକୁ ପରିଷ୍କାର ରଖିବା। ଅଳିଆ ଆବର୍ଜନା ଏଣେତେଣେ ନ ପକାଇ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ପକାଇବା। ସର୍ବୋପରି ମୁକ୍ତ ଓ ଖୋଲା ଜାଗାରେ ଅଳିଆ ଆବର୍ଜନା ପକାଇବା ବନ୍ଦ କରିବା ଉଚିତ। ତାହେଲେ ଯାଇ ଆମେ ଓ ସମସ୍ତ ଜୀବଜନ୍ତୁ ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରିବା। ସୂଚନାଟି ଏତିକିରେ ଶେଷ ହେଲା।

ହେଲୋ ବାରିପଦା କାର୍ଯ୍ୟକ୍ରମ ସମ୍ପର୍କରେ ଆଉ ଏକ ସୂଚନା। ଶ୍ରୋତା ବନ୍ଧୁ, ପ୍ରତ୍ୟେକ ରବିବାର ସକାଳ 8:15ରୁ ସକାଳ 9:00 ପର୍ଯ୍ୟନ୍ତ ପ୍ରଚାରିତ ହେଉଛି କାର୍ଯ୍ୟକ୍ରମ ହେଲୋ ବାରିପଦା। ଏହି କାର୍ଯ୍ୟକ୍ରମର ପୁନଃ ପ୍ରସାରଣ ପ୍ରତ୍ୟେକ ବୁଧବାର ସକାଳ 8:15ରୁ 9:00 ପର୍ଯ୍ୟନ୍ତ ଶୁଣିପାରିବେ। ହେଲୋ ବାରିପଦା କାର୍ଯ୍ୟକ୍ରମରେ ନିଜ ପସନ୍ଦର ଗୀତକୁ ସାମିଲ କରିବାକୁ ଚାହୁଁଥିଲେ ପ୍ରତି ବୁଧବାର ଅପରାହ୍ନ 4:00ରୁ 5:00 ମଧ୍ୟରେ ଆମକୁ ଟେଲିଫୋନ୍ କରନ୍ତୁ। ଆମର ଟେଲିଫୋନ୍ ନମ୍ବରଟି ହେଉଛି 06792254105। ଆଉ ଥରେ କହି ରଖୁଛୁ ଶ୍ରୋତା ବନ୍ଧୁ, ପ୍ରତ୍ୟେକ ବୁଧବାର ଅପରାହ୍ନ 4:00ରୁ 5:00 ମଧ୍ୟରେ ଟେଲିଫୋନ୍ କରନ୍ତୁ। ଟେଲିଫୋନ୍ ନମ୍ବର 06792254105।

ଶ୍ରୋତା ବନ୍ଧୁ, ମ୍ୟାଲେରିଆ ନ ହେବାର ଉପାୟ ଏ ସମ୍ପର୍କରେ ଆଉ ଏକ ସୂଚନା। ପ୍ରତିଦିନ ମଶାରୀ କିମ୍ବା କୀଟନାଶକ ଔଷଧ ଉପଚାରିତ ମଶାରୀ ଟାଣି ଶୁଅନ୍ତୁ। ଗର୍ଭବତୀ ଶିଶୁମାନେ ମଶାରୀ ଭିତରେ ଯେପରି ନିଶ୍ଚିନ୍ତ ଶୋଇବେ ସେଥିପ୍ରତି ଯତ୍ନବାନ ହୁଅନ୍ତୁ। ଘର ଭିତରେ କୀଟନାଶକ ସିଞ୍ଚନ ପାଇଁ ସିଞ୍ଚନ କର୍ମୀଙ୍କୁ ସହଯୋଗ କରନ୍ତୁ। ସିଞ୍ଚନ ସ୍ଥାନକୁ 3 ମାସ ପର୍ଯ୍ୟନ୍ତ ଲିପାପୋଛା କରନ୍ତୁ ନାହିଁ। ଜ୍ୱର ହେଲେ ଅତିଶୀଘ୍ର ଆଶା କିମ୍ବା ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ମ୍ୟାଲେରିଆ ପାଇଁ ରକ୍ତ ପରୀକ୍ଷା କରାନ୍ତୁ। ମ୍ୟାଲେରିଆ ଜଣାପଡ଼ିଲେ ଔଷଧ ପୂରା ମାତ୍ରାରେ ସେବନ କରନ୍ତୁ। ମଶା ବଂଶବୃଦ୍ଧିକୁ ରୋକିବା ପାଇଁ ଘର ଆଖପାଖରେ ପାଣି ଜମିବାକୁ ଦିଅନ୍ତୁ ନାହିଁ। ପରିବେଶ ପରିଷ୍କାର ରଖନ୍ତୁ। ସୂଚନାଟି ଜଣାଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।

ଶ୍ରୋତା ବନ୍ଧୁ, ସୂଚନା ଓ ସମ୍ବାଦ ଆଜି ପାଇଁ ଏତିକି। ଆକାଶବାଣୀ ବାରିପଦା, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଏବଂ ପରେ ପରେ ଆଜିର ପ୍ରସଙ୍ଗ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି ବିଜ୍ଞାପନ ପରେ ପରେ।

0: ଓଡ଼ିଆରେ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ

0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ଭାରତ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହୋଇଛି ଅଷ୍ଟାଦଶ ବ୍ରିକ୍ସ ଶିଖର ସମ୍ମିଳନୀ। ପ୍ରଥମ ଦିନର ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବିତ ଘୋଷଣାପତ୍ର ସର୍ବସମ୍ମତିକ୍ରମେ ଗୃହୀତ। ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଜାରି ରହିଛି ସୀମା ନିର୍ଦ୍ଧାରଣ କାର୍ଯ୍ୟ। ରାଜ୍ୟର ସମସ୍ତ ଜିଲ୍ଲାରେ ଅନୁଷ୍ଠିତ ହୋଇଯାଇଛି ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ। ଜୀବନ ରକ୍ଷା କ୍ଷେତ୍ରରେ ପ୍ରାଥମିକ ଚିକିତ୍ସାର ଭୂମିକା ଉପରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ପାଳନ କରାଯାଉଛି।

0: ଦିବସ ଏବଂ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆଜିଠାରୁ ଦୁଇଦିନିଆ ଅଷ୍ଟାଦଶ ବ୍ରିକ୍ସ ଶିଖର ସମ୍ମିଳନୀ ଆରମ୍ଭ ହୋଇଛି। ପ୍ରଥମ ଦିନ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବିତ ଘୋଷଣାପତ୍ର ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି। ନୂଆଦିଲ୍ଲୀ ଘୋଷଣାନାମା ପ୍ରକାଶ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏହି ଘୋଷଣାପତ୍ର ସଦସ୍ୟ ଦେଶଗୁଡ଼ିକର ସହଭାଗୀ ସଂକଳ୍ପକୁ ପ୍ରତିପାଦନ କରୁଛି। ତେବେ ଏହାର କାର୍ଯ୍ୟାନ୍ୱୟନ ପ୍ରତ୍ୟେକ ଅଂଶୀଦାର ରାଷ୍ଟ୍ରର ସହଭାଗୀ ଦାୟିତ୍ୱ ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ପ୍ରତିନିଧିତ୍ୱ, ପ୍ରତିକ୍ରିୟାଶୀଳତା ଏବଂ ନୀତି ନିର୍ଦ୍ଧାରଣରେ ସଂସ୍କାର ମାଧ୍ୟମରେ ଅନ୍ତର୍ଜାତୀୟ ସ୍ତରୀୟ ସଂସ୍ଥାଗତ ଢାଞ୍ଚା ପରିବର୍ତ୍ତନ ଉପରେ ଗୁରୁତ୍ୱ ଦେଉଛନ୍ତି। ପରିବର୍ତ୍ତିତ ବୈଶ୍ୱିକ ପରିସ୍ଥିତିରେ ଏହା ଅତ୍ୟନ୍ତ ଆବଶ୍ୟକ ବୋଲି ଶ୍ରୀ ମୋଦି କହିଛନ୍ତି।
1: प्रमुख वैश्विक और क्षेत्रीय विषयों पर हमारे दृष्टिकोण शामिल है। साथ ही ब्रिक्स कोऑपरेशन को और सुदृढ़ करने की प्राथमिकताएं समाहित है। किसी सदस्य की ओर से आपत्ति व्यक्त नहीं की गई है। न्यू दिल्ली डिक्लेरेशन 2026 को सर्वसम्मति से एडॉप्ट किया जाता है।
0: ବ୍ରିକ୍ସ ସଂଗଠନର 20 ବର୍ଷ ପୂର୍ତ୍ତି ପାଳନ ଅବସରରେ ସଦସ୍ୟ ରାଷ୍ଟ୍ରଗୁଡ଼ିକର ନେତୃବୃନ୍ଦଙ୍କ ଦ୍ୱାରା 2 ସ୍ମାରକୀ ଡାକଟିକଟ ଉନ୍ମୋଚିତ ହୋଇଛି। ସମ୍ମିଳନୀର ଉଦ୍ଘାଟନୀ ସମାରୋହକୁ ସମ୍ବୋଧନ କରି ଶ୍ରୀ ମୋଦି ପ୍ରତିବର୍ତ୍ତନ ଅଧ୍ୟକ୍ଷତା ପରିବର୍ତ୍ତନ ସତ୍ତ୍ୱେ ବ୍ରିକ୍ସ ସଦସ୍ୟ ଗୋଷ୍ଠୀର ସଂସ୍ଥାଗତ ଗତିଶୀଳତା ବଜାୟ ରଖିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଏଥିପାଇଁ ବ୍ରିକ୍ସ ନିରନ୍ତରତା ଓ କାର୍ଯ୍ୟାନ୍ୱୟନ ବ୍ୟବସ୍ଥା ଉପରେ ସେ ପ୍ରସ୍ତାବ ଦେଇଛନ୍ତି। ଆଗାମୀ 20 ବର୍ଷ ପାଇଁ ନୂତନ ତଥା ମହତ୍ତ୍ୱାକାଂକ୍ଷୀ ରୂପରେଖ ପ୍ରସ୍ତୁତ ଉପରେ କାର୍ଯ୍ୟ କରିବାକୁ ଶ୍ରୀ ମୋଦି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସୀମା ନିର୍ଦ୍ଧାରଣ କାର୍ଯ୍ୟ ଜାରି ରହିଛି ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ନିର୍ବାଚନ ପୂର୍ବରୁ ସୀମା ନିର୍ଦ୍ଧାରଣ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ। ଏନେଇ ଜିଲ୍ଲାପାଳମାନଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି। ୱାର୍ଡ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ବ୍ୟବସ୍ଥା ଉପରେ କାର୍ଯ୍ୟ କରିବାକୁ ଜିଲ୍ଲାପାଳମାନଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି। ରାଜ୍ୟର ସମସ୍ତ ଜିଲ୍ଲାରେ ଆଜି ରାଷ୍ଟ୍ରୀୟ ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ଓଡ଼ିଶା ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ତଥା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନଙ୍କ ତତ୍ତ୍ୱାବଧାନରେ ଅଦାଲତ ଆୟୋଜନ କରାଯାଇଛି। ହାଇକୋର୍ଟରେ 175 ବିଭିନ୍ନ କିସମର ମାମଲାର ସମାଧାନ କରାଯିବା ସହିତ ମୋଟରଯାନ ଦୁର୍ଘଟଣା ମାମଲାଗୁଡ଼ିକର ବିଚାର କରାଯାଇ କ୍ଷତିପୂରଣ ବାବଦରେ 19,65,375,338 ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଭଦ୍ରକ ଜିଲ୍ଲା ଦୌରା ଜଜ୍ ନଳାଙ୍କସ୍ଥିତ ଜିଲ୍ଲା ଜଜ୍ କୋର୍ଟ ପରିସରରେ ଅନୁଷ୍ଠିତ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ 1,240 ମୋକଦ୍ଦମାର ଆପୋଷ ସମାଧାନ କରାଯାଇ ମୋଟ 5,32,72,313 ଆଦାୟ କରାଯାଇଛି। ନବରଙ୍ଗପୁରଠାରେ ଅନୁଷ୍ଠିତ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ ସର୍ବମୋଟ 100 କୋର୍ଟ କେସ୍ ଓ 32,219 ରାଜସ୍ୱ କେସ୍ର ଫଇସଲା କରାଯାଇ 15,67,480 ରାଜସ୍ୱ ଆଦାୟ କରାଯାଇଛି। ରାୟଗଡ଼ା ସିଭିଲ୍ କୋର୍ଟ ପରିସରରେ ଅନୁଷ୍ଠିତ ଲୋକ ଅଦାଲତରେ ରାୟଗଡ଼ା ଜିଲ୍ଲା ଅଦାଲତ ସମେତ ଗୁଣୁପୁର, ବିଷମକଟକ, କାଶୀପୁର, ପଦ୍ମପୁର ଏବଂ ମୁନିଗୁଡ଼ା ଅଦାଲତରେ 154 ମାମଲାର ଫଇସଲା କରାଯାଇ 60,44,355 ଜରିମାନା ଆଦାୟ କରାଯାଇଛି। ମାଲକାନଗିରି ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବିଭିନ୍ନ ସ୍ଥାନରେ ଜାତୀୟ ସ୍ତରୀୟ ଲୋକ ଅଦାଲତରେ ମୋଟ 24,518 ମୋକଦ୍ଦମାର ଫଇସଲା କରାଯାଇ 1,38,24,199 ଜରିମାନା ଆଦାୟ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କଟକ ନରାଜସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ 13ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ତଥା ବିଶ୍ୱବିଦ୍ୟାଳୟର କୁଳାଧିପତି ଜଷ୍ଟିସ୍ ହରିଶ ଟଣ୍ଡନ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିଥିଲେ। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଦୀପଙ୍କର ଦତ୍ତ ବିଶ୍ୱବିଦ୍ୟାଳୟର ନୂତନ ପତ୍ରିକା ଏନ୍ଏଲ୍ୟୁଓ ମେଡିଟେସନ୍ ବ୍ଲକ୍ସକୁ ଉନ୍ମୋଚନ କରିଥିଲେ। ଭାରତ ଅନ୍ତର୍ଜାତୀୟ ଆଇନ ଶିକ୍ଷା ଏବଂ ଗବେଷଣା ବିଶ୍ୱବିଦ୍ୟାଳୟ ଆଇଆଇୟୁଏଲ୍ଇଆର୍ ପ୍ରଫେସର ଡକ୍ଟର ଆର୍ ଭେଙ୍କଟ ରାଓ ଯୋଗଦେଇ କହିଛନ୍ତି, ଆଇନଜୀବୀ ଏବଂ ସମଗ୍ର ଆଇନ ପେଶାର ମଙ୍ଗଳ ପାଇଁ ଜନସ୍ୱାର୍ଥ ଆଇନଜୀବୀତ୍ୱ ଅତ୍ୟନ୍ତ ଆବଶ୍ୟକ। ସମାବର୍ତ୍ତନ ଉତ୍ସବରେ 246 ଜଣଙ୍କୁ ସ୍ନାତକ ଡିଗ୍ରୀ, 6 ଜଣଙ୍କୁ ଡକ୍ଟରେଟ୍ ଉପାଧି, 48 ଜଣଙ୍କୁ ଏଲ୍ଏଲ୍ଏମ୍ ଡିଗ୍ରୀ ଏବଂ 23 ଜଣ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଛି। ଜୀବନ ରକ୍ଷା କ୍ଷେତ୍ରରେ ପ୍ରାଥମିକ ଚିକିତ୍ସାର ଗୁରୁତ୍ୱ

0: ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ସେପ୍ଟେମ୍ବର ମାସ ଦ୍ୱିତୀୟ ଶନିବାରକୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ପ୍ରବାସନ ବେଳେ ପ୍ରାଥମିକ ଚିକିତ୍ସା। ପ୍ରାଥମିକ ଚିକିତ୍ସା ହେଉଛି ଏକ ଜରୁରୀକାଳୀନ ପଦକ୍ଷେପ ଯାହା ମୁଖ୍ୟତଃ ସରଳ ଓ ପ୍ରାଥମିକ ସ୍ତରରେ ଚିକିତ୍ସା ପ୍ରଦାନକୁ ଗୁରୁତ୍ୱ ଦେଇଥାଏ। 2000 ସେପ୍ଟେମ୍ବର ମାସ ଦ୍ୱିତୀୟ ଶନିବାର ଦିନ ଆନ୍ତର୍ଜାତିକ ରେଡ୍କ୍ରସ୍ ଓ ରେଡ୍ କ୍ରିସେଣ୍ଟ ସୋସାଇଟି ଫେଡେରେସନ୍ ଦ୍ୱାରା ପ୍ରଥମେ ଏହି ଦିବସ ପାଳନ କରାଯାଇଥିଲା। ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ନିମାପଡ଼ା ବିଜ୍ଞପିତ ଅଞ୍ଚଳ ପରିଷଦରେ 29 ହାଇମାଷ୍ଟ ଲାଇଟ୍ର ଲୋକାର୍ପଣ, 3 ପାନୀୟ ଜଳ କିଓସ୍କ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିସହିତ ବିଦ୍ୟୁତ୍ ଚାଳିତ ଯାନ ପାଇଁ ଚାର୍ଜିଂ ଷ୍ଟେସନ୍, 100 କ୍ଷମତା ବିଶିଷ୍ଟ ଗୋଶାଳା ଓ 6 ୱାର୍ଡରେ ଯୋଗ ଓ ଧ୍ୟାନ କେନ୍ଦ୍ର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଶ୍ରୀମତୀ ପରିଡ଼ା ନିମାପଡ଼ା ପାଇଁ 3 ବର୍ଜ୍ୟବସ୍ତୁ ସଂଗ୍ରହ ଯାନର ଶୁଭାରମ୍ଭ କରି କହିଛନ୍ତି ଏହା ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଗଠନରେ ସହାୟକ ହେବ। ଭିତ୍ତିଭୂମି ନିର୍ମାଣରୁ ଆରମ୍ଭ କରି ବିଭିନ୍ନ ଜନସୁବିଧାର ବିକାଶ, ସ୍ୱଚ୍ଛତା, ଆଲୋକୀକରଣ ଓ ଉନ୍ନତ ନାଗରିକ ସେବା ଯୋଗାଇ ଦେବାକୁ ସରକାର ସଂକଳ୍ପବଦ୍ଧ ବୋଲି ସେ କହିଛନ୍ତି। ପୂର୍ତ୍ତ ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରେ ଭାପୁର ଓ ଖଣ୍ଡପଡ଼ା ବ୍ଲକ୍ରେ 105 କୋଟି ଟଙ୍କା ବ୍ୟୟରେ 7 ରାସ୍ତା ଓ ସେତୁ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ସେତୁ ନିର୍ମାଣ ଦ୍ୱାରା ଯୋଗାଯୋଗ ବ୍ୟବସ୍ଥା ଅଧିକ ସୁଦୃଢ଼ ହେବା ସହ କୃଷି, ବାଣିଜ୍ୟ, ଶିକ୍ଷା ଓ ରୋଜଗାରର ସୁଯୋଗକୁ ଆହୁରି ଗତି ମିଳିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି। ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିରେ ସ୍ୱଚ୍ଛ ସାଗର ସୁରକ୍ଷିତ ସାଗର ସପ୍ତାହବ୍ୟାପୀ ଅଭିଯାନର ଶୁଭାରମ୍ଭ ହୋଇଛି। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିତ୍ରା ଆରୁ ମୁରୁଗମ୍ ଯୋଗଦେଇ ସମୁଦ୍ର ଓ ବେଳାଭୂମିର ସୁରକ୍ଷା କ୍ଷେତ୍ରରେ ଗଞ୍ଜାମର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ନବରଙ୍ଗପୁର ଜିଲ୍ଲାରେ ମୌଳିକ ସମସ୍ୟାଗୁଡ଼ିକର ସମାଧାନ, ଜିଲ୍ଲାର ବିକାଶ ଓ ଜନସାଧାରଣଙ୍କ ସ୍ୱାର୍ଥ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ଜିଲ୍ଲା ନାଗରିକ କମିଟିର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଦର ମହକୁମା ଡାକ୍ତରଖାନାରେ ଡାକ୍ତର ଅଭାବ, ଚିକିତ୍ସା ଯନ୍ତ୍ରପାତିର ଅଚଳ ଓ ଅଭାବ ଭଳି ସମସ୍ୟା ଉପରେ ଆଲୋଚନା ହୋଇଛି। ଜିଲ୍ଲାରେ ଶିକ୍ଷା ଭିତ୍ତିଭୂମିର ବିକାଶ ସହ ସହରର ପ୍ରମୁଖ ସ୍ଥାନଗୁଡ଼ିକରେ ଶୌଚାଳୟ ନିର୍ମାଣ ଓ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ନେଇ ଆଲୋଚନା ହୋଇଥିଲା। ମାଲକାନଗିରି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ପ୍ରଥମେଶ ଅରବିନ୍ଦ ରାଜଶେଖୀଙ୍କ ଅଧ୍ୟକ୍ଷତାରେ ଆମେ ପଢ଼ିବା ଆମ ଭାଷାରେ କାର୍ଯ୍ୟକ୍ରମ ଅଧୀନରେ ମାତୃଭାଷା ଶିକ୍ଷଣ ସାମଗ୍ରୀର ସମୀକ୍ଷା ପାଇଁ ଜିଲ୍ଲାସ୍ତରୀୟ ବିଶେଷଜ୍ଞ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରସ୍ତାବିତ ଶିକ୍ଷଣ ସାମଗ୍ରୀଗୁଡ଼ିକର ଭାଷାର ସଠିକତା, ସ୍ଥାନୀୟ ଶବ୍ଦାବଳୀର ସମ୍ପୃକ୍ତି ଏବଂ ଶିଶୁ ଉପଯୋଗୀ ବିଷୟବସ୍ତୁ ସୁନିଶ୍ଚିତ କରିବାକୁ ବିଶେଷଜ୍ଞମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ ଆସନ୍ତା ମଙ୍ଗଳବାର ଦିନ ପାଳନ କରାଯିବ। କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବ୍ଲକ ପର୍ଥୁଲା, ବାହାଦୁରପଦର ଓ ପଲକାପଡ଼ା ଅଞ୍ଚଳର ଲୋକେ ନୂଆଖାଇ ପାଳନ କରିଛନ୍ତି। ଜିଲ୍ଲାରେ 5 ପର୍ଯ୍ୟାୟରେ ନୂଆଖାଇ ପାଳନ କରାଯିବାର ପରମ୍ପରା ରହିଛି। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ସଦରବଳିଆ ଗ୍ରାମର ବିଶିଷ୍ଟ ସାରସ୍ୱତ ସାଧକ, ନାଟ୍ୟ ନିର୍ଦ୍ଦେଶକ ସୁଧାଂଶୁ ଶେଖର ବେହେରାଙ୍କର 105 ବୟସରେ ପରଲୋକ ହୋଇଛି। ତାଙ୍କ ଗ୍ରାମ ସଦରବଳିଆରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଆକାଶବାଣୀ କଟକ କେନ୍ଦ୍ରରେ ସ୍ୱର୍ଗତ ବେହେରାଙ୍କର 22 ନାଟକ ପରିବେଷିତ ହୋଇଛି। ଫୁଲ ଫସଲ ନାଟକ ଶ୍ରେଷ୍ଠ ବିବେଚିତ ହୋଇ ପୁରସ୍କୃତ ହୋଇଥିଲା। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଲଘୁଚାପ କ୍ଷେତ୍ର ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଭାରତ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହୋଇଛି 18 ବ୍ରିକ୍ସ ଶିଖର ସମ୍ମିଳନୀ। ପ୍ରଥମ ଦିନର ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବିତ ଘୋଷଣାପତ୍ର ସର୍ବସମ୍ମତିକ୍ରମେ ଗୃହୀତ। ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଜାରି ରହିଛି ସୀମା ନିର୍ଦ୍ଧାରଣ କାର୍ଯ୍ୟ ଏବଂ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆକାଶବାଣୀ କଟକ।

0: ଏତେବେଳ ଯାଇ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 7:01। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଆଦିବାସୀ ସଙ୍ଗୀତ। ଆଜି ଏଥିରେ ଶୁଣିବା ମୁଣ୍ଡାରୀ ସମ୍ପ୍ରଦାୟର ଗୀତ।
1: ପଥରେ ପ୍ରାୟତଃ ଖାଲ ଖମା ହୋଇଯାଇଥାଏ, ଫଳରେ ସଡ଼କ ପଥରେ ଯିବା ଆସିବାରେ ଅନେକ ଅସୁବିଧା ଦେଖା ଦେଇଥାଏ ଏବଂ ଦୁର୍ଘଟଣା ଘଟିବାର ମଧ୍ୟ ସମ୍ଭାବନା ଥାଏ। ରାସ୍ତାର ଖାଲ ଜାଗାରେ ପାଣି ଜମା ହୋଇଥିଲେ ଖାଲ ଢିପ ଜଣାପଡ଼ିନଥାଏ। ଚାଳକ ସତର୍କ ନ ହୋଇ ଗାଡ଼ି ଚଳାଇଲେ ଦୁର୍ଘଟଣା ଘଟିବାର ସମ୍ଭାବନା ଥାଏ।
2: ତେଣୁ ଗାଡ଼ିକୁ ଦ୍ରୁତ ଗତିରେ ନ ଚଳାଇ ଧୀରେ ଚଳାଇବା ଦରକାର। ରାସ୍ତାରୁ ବାହାରକୁ ଯାଆନ୍ତୁ ନାହିଁ। ଯଦି ରାସ୍ତା ଦେଖାଯାଉ ନାହିଁ ତେବେ ବାମ ପାର୍ଶ୍ୱରେ ଗାଡ଼ିକୁ ରଖିଦିଅନ୍ତୁ ଏବଂ ଗାଡ଼ିରୁ ଓହ୍ଲାଇ ରାସ୍ତାକୁ ଦେଖିସାରିବା ପରେ ଗାଡ଼ି ନିଅନ୍ତୁ। ରାସ୍ତାରେ ଯଦି ବେଶୀ କାଦୁଅ କିମ୍ବା ବାଲି ଥାଏ ତେବେ ଚକ ଖସିଯିବାର ସମ୍ଭାବନା ଥାଏ, ତେଣୁ ସତର୍କ ହୋଇ ଗାଡ଼ି ଚଳାନ୍ତୁ। ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ଆଜି ଶୁଣନ୍ତୁ ମୁଣ୍ଡାରୀ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ପ୍ରମିଳା ସିଂ ଏବଂ ତାଙ୍କର ସାଥୀ କଳାକାରମାନେ।

ଦୌଡ଼ି ଯାଉଥିଲେ, ଏପରିକି ଧୂଳି କାଦୁଅକୁ ମଧ୍ୟ ଖାତିର କରୁନଥିଲେ। ଶେଷରେ ବଳ ବୟସ ଅତିକ୍ରମ କରି ଚାଲିଯାଇଛି ପରେ ଚିନ୍ତା କରିଛନ୍ତି ଯେ ସମୟ ଥିଲା, ବଳ ଥିଲା, ବୟସ ଥିଲା। ଗାଁ ଦାଣ୍ଡରେ ଧୂଳି ଉଠୁଥିଲା ଏବଂ ପଡ଼ୁଥିଲା, ପାଣି କାଦୁଅ ଛିଟୁକୁଥିଲା, କିନ୍ତୁ ବର୍ତ୍ତମାନ ବଳ ବୟସ ଗଡ଼ିଯାଇଛି। ଗୀତଟି ଏହି ମର୍ମର।

ଶେଷ ଗୀତଟି ବାହାଘର ସମୟର ଗୀତ। ବନ୍ଧୁ ବାନ୍ଧବଙ୍କର ଖିଆପିଆ ସରିଛି ଏବଂ ବନ୍ଧୁମାନଙ୍କୁ ବିଦା କରୁଛନ୍ତି, ଘରୁ ବାହାରି ଯାଉଛନ୍ତି। ସେହି ସମୟରେ ପୁଣି ଗାଇଛନ୍ତି, କାହିଁ ଯାଉଛ ଘୁରି ଆସ, ଆମ ବାଡ଼ିରେ କୁଡ଼ିଆ କରି ରହିଯାଅ, ଚାଉଳ ପରିବା ପତ୍ର ସବୁକିଛି ଦେବୁ, କିନ୍ତୁ ବାଡ଼ିରେ ଫୁଟିଥିବା ଗେଣ୍ଡୁ ଫୁଲ ଦେବୁ।

ଶୁଣୁଥିଲି ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ମଣ୍ଡାରୀ ସମ୍ପ୍ରଦାୟର ଗୀତ ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ಆಸೋಬಾಣಿ. ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ. ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଭାରତ ଅଧ୍ୟକ୍ଷତାରେ ଆରମ୍ଭ ହେଲା ଦୁଇଦିନିଆ ବ୍ରିକ୍ସ ଶିଖର ସମ୍ମିଳନୀ. ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବ ଆଧାରରେ ପ୍ରକାଶ ପାଇଲା ଦିଲ୍ଲୀ ଘୋଷଣାନାମା. ଆଗାମୀ 20 ବର୍ଷ ପାଇଁ ନୂତନ ତଥା ମହତ୍ୱାକାଂକ୍ଷୀ ରୂପରେଖା ପ୍ରସ୍ତୁତ ଉପରେ କାର୍ଯ୍ୟ କରିବାକୁ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ. ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଜାରି ରହିଥିବା ସଂଘର୍ଷ ପରିସ୍ଥିତି ଉପରେ ଚିନ୍ତା ପ୍ରକଟ କଲେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ର. ସୀମାପାର ଆତଙ୍କବାଦ ଷଡ଼ଯନ୍ତ୍ର ପ୍ରତିହତ ଲକ୍ଷ୍ୟ ନେଇ ଜମ୍ମୁ କାଶ୍ମୀରର 60 ସ୍ଥାନରେ ଏନ୍ଆଇଏର ଖାନତଲାସୀ, ଏବଂ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେଉଥିବା 3-ଟିକିଆ T20 ସିରିଜ୍ର ଆସନ୍ତାକାଲି ଖେଳାଯିବ ପ୍ରଥମ ମ୍ୟାଚ୍. ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆଜିଠାରୁ ଦୁଇଦିନିଆ 18 ବ୍ରିକ୍ସ ଶିଖର ସମ୍ମିଳନୀ ଆରମ୍ଭ ହୋଇଛି. ପ୍ରଥମ ଦିନ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବିତ ଘୋଷଣାପତ୍ର ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି. ନୂଆଦିଲ୍ଲୀ ଘୋଷଣାନାମା ପ୍ରକାଶ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏହି ଘୋଷଣାପତ୍ର ସଦସ୍ୟ ଦେଶଗୁଡ଼ିକର ସହଭାଗୀ ସଂକଳ୍ପକୁ ପ୍ରତିପାଦନ କରୁଛି। ତେବେ ଏହାର କାର୍ଯ୍ୟାନ୍ୱୟନ ପ୍ରତ୍ୟେକ ଅଂଶୀଦାର ରାଷ୍ଟ୍ରର ସହଭାଗୀ ଦାୟିତ୍ୱ।

0: ଶ୍ରୀ ମୋଦି କହିଛନ୍ତି
1: ହମାରେ ସମକ୍ଷ ବ୍ରିକ୍ସ ନ୍ୟୁ ଦିଲ୍ଲୀ ଡିକ୍ଲେରେସନ 2026 କା ଡ୍ରାଫ୍ଟ ପ୍ରସ୍ତୁତ ହେ ଇସମେ ହମାରି ଚର୍ଚ୍ଚାଓଁ କା ସାଥ ପ୍ରମୁଖ ବୈଶ୍ୱିକ ଓ କ୍ଷେତ୍ରୀୟ ବିଷୟ ପର ହମାରେ ଦୃଷ୍ଟିକୋଣ ସାମିଲ ହେ ସାଥ ହି ବ୍ରିକ୍ସ କୋଅପରେସନ କୁ ଔର ସୁଦୃଢ଼ କରନେ କି ପ୍ରାଥମିକତା ସମାହିତ ହେ କିସି ସଦସ୍ୟ କି ଓର ସେ ଆପତ୍ତି ବ୍ୟକ୍ତ ନହିଁ କି ଗଈ ହେ ନ୍ୟୁ ଦିଲ୍ଲୀ ଡିକ୍ଲେରେସନ 2026 କୁ ସର୍ବସମ୍ମତି ସେ ଆଡପ୍ଟ କିଆ ଜାତା ହେ
0: ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପ୍ରତିନିଧିତ୍ୱ ପ୍ରତିକ୍ରିୟାଶୀଳତା ଏବଂ ନୀତି ନିର୍ଦ୍ଧାରଣରେ ସଂସ୍କାର ମାଧ୍ୟମରେ ଆନ୍ତର୍ଜାତୀୟ ସ୍ତରୀୟ ସଂସ୍ଥାଗତ ଢାଞ୍ଚା ପରିବର୍ତ୍ତନ ଉପରେ ଗୁରୁତ୍ୱ ଦେଉଛନ୍ତି ପରିବର୍ତ୍ତିତ ବୈଶ୍ୱିକ ପରିସ୍ଥିତିରେ ଏହା ଅତ୍ୟନ୍ତ ଆବଶ୍ୟକ ବୋଲି ସେ କହିଛନ୍ତି
1: ଗ୍ଲୋବାଲ ଗଭର୍ଣ୍ଣାନ୍ସ କା ବର୍ତ୍ତମାନ ଷ୍ଟ୍ରକ୍ଚର ଏକ ପିରାମିଡ୍ ଜୈସା ଦିଖାଇ ଦେତା ହେ ହମେ ଇସ୍ ପିରାମିଡ୍ ଅଫ୍ ପ୍ରିଭିଲେଜ୍ କୋ ପ୍ଲେଟଫର୍ମ ଅଫ୍ ପାର୍ଟନରସିପ୍ ମେ ବଦଲନା ହେ ଯାହା ହର ଦେଶ କି ଆୱାଜ ହୋ ହର ସଦସ୍ୟ କା ଷ୍ଟେକ୍ ହୋ ହର ପ୍ରୟାସ କେ କେନ୍ଦ୍ର ମେ ମାନବତା କା ବିକାଶ ହୋ ଇସ୍ ଉଦ୍ଦେଶ୍ୟ ସେ ମେ ପ୍ରସ୍ତାବ ରଖତା ହୁଁ କି ହମ ମିଲକର ଗ୍ଲୋବାଲ ଗଭର୍ଣ୍ଣାନ୍ସ ରିଫର୍ମ କେ 10 ପ୍ରପୋଜଲ୍ସ ତୟାର କରେ
0: ବ୍ରିକ୍ସ ସଂଗଠନର 20 ବର୍ଷ ପୂର୍ତ୍ତି ପାଳନ ଅବସରରେ ସଦସ୍ୟ ରାଷ୍ଟ୍ରଗୁଡ଼ିକର ନେତୃବୃନ୍ଦଙ୍କ ଦ୍ୱାରା 2 ସ୍ମାରକୀ ଡାକଟିକଟ ଉନ୍ମୋଚିତ ହୋଇଛି ସମ୍ମିଳନୀର ଉଦ୍ଘାଟନୀ ସମାରୋହକୁ ସମ୍ବୋଧନ କରି ଶ୍ରୀ ମୋଦି ପ୍ରତିବର୍ଷ ଅଧ୍ୟକ୍ଷତା ପରିବର୍ତ୍ତନ ସତ୍ତ୍ୱେ ବ୍ରିକ୍ସ ସଦସ୍ୟ ଗୋଷ୍ଠୀର ସଂସ୍ଥାଗତ ଗତିଶୀଳତା ବଜାୟ ରଖିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ ଏଥିପାଇଁ ବ୍ରିକ୍ସ ନିରନ୍ତରତା ଏବଂ କାର୍ଯ୍ୟାନ୍ୱୟନ ବ୍ୟବସ୍ଥା ଉପରେ ସେ ପ୍ରସ୍ତାବ ଦେଇଛନ୍ତି ଆଗାମୀ 20 ବର୍ଷ ପାଇଁ ନୂତନ ତଥା ମହତ୍ୱାକାଂକ୍ଷୀ ରୂପରେଖ ପ୍ରସ୍ତୁତ ଉପରେ କାର୍ଯ୍ୟ କରିବାକୁ ଶ୍ରୀ ମୋଦି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଆହ୍ୱାନ ଦେଇଛନ୍ତି ଆହ୍ୱାନ ସମୟରେ ସହାୟତା ବୃଦ୍ଧି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ନାବିକଙ୍କୁ ଜରୁରୀକାଳୀନ ସହାୟତା ପ୍ରଦାନ କରିବା ପାଇଁ ସଦସ୍ୟ ରାଷ୍ଟ୍ରଗୁଡ଼ିକର ସାମୁଦ୍ରିକ କର୍ତ୍ତୃପକ୍ଷ ଏବଂ କୂଟନୈତିକ ମିଶନଗୁଡ଼ିକ ସମନ୍ୱୟ ମାଧ୍ୟମରେ କାର୍ଯ୍ୟ କରିବା ଉଚିତ ବିଶ୍ୱ ବାଣିଜ୍ୟରେ ନାବିକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରକ୍ଷା କରୁଥିବା ବେଳେ ସଙ୍କଟ ସମୟରେ ପ୍ରାୟତଃ ସେମାନେ ସମର୍ଥନର ଅଭାବ ଅନୁଭବ କରନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି
1: संबंधित देशों की मैरिटाइम अथॉरिटी और मिशंस को जोड़ा जाएगा इससे डिस्ट्रेस अलर्ट्स मेडिकल असिस्टेंस परिवारों को सूचना तथा इवैक्यूएशन में सहयोग दिया जा सकता है
0: श्री मोदी शिखर सम्मेलन अवसर रे भारत मंडपम ठारे ब्रिक्स सदस्य देशगुड़ी कर नेतृवृंद को स्वागत करथिले ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଜାରି ରହିଥିବା ସଂଘର୍ଷ ତଥା ଅନ୍ୟାନ୍ୟ ଧ୍ରୁବୀକରଣ ଓ ବିଖଣ୍ଡନର ପରିସ୍ଥିତି ଉପରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ର ଚିନ୍ତା ପ୍ରକଟ କରିଛନ୍ତି ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଚାଲିଥିବା ଦୁଇଦିନିଆ ବ୍ରିକ୍ସ ଶିଖର ସମ୍ମିଳନୀର ଆଜି ପ୍ରଥମ ଦିନରେ ଗୃହୀତ ନୂଆଦିଲ୍ଲୀ ଘୋଷଣାନାମା ପ୍ରକାଶ ପାଇଛି ବିଶ୍ୱସ୍ତରୀୟ ସାମରିକ ଖର୍ଚ୍ଚରେ ଅତ୍ୟଧିକ ବୃଦ୍ଧି ଧାରା ନେଇ ସମ୍ମିଳନୀରେ ଅଂଶଗ୍ରହଣକାରୀ ରାଷ୍ଟ୍ରଗୁଡ଼ିକ ସତର୍କ ସୂଚନା ଜାରି କରିଛନ୍ତି ଘୋଷଣାନାମାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବୈଶ୍ୱିକ ପ୍ରସଙ୍ଗ ତଥା ରାଷ୍ଟ୍ରଭିତ୍ତିକ ଦୃଷ୍ଟିକୋଣ ଓ ସ୍ଥିତିକୁ ସମ୍ମାନ ପ୍ରଦର୍ଶନ କରାଯାଇଛି ସେଗୁଡ଼ିକ ମଧ୍ୟରେ ନିରନ୍ତର ବିକାଶ କ୍ଷୁଦା ଓ ଦାରିଦ୍ର୍ୟ ଦୂରୀକରଣ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଆନ୍ତର୍ଜାତିକ ସହଯୋଗ ଆଦି ଅନ୍ତର୍ଭୁକ୍ତ ପଶ୍ଚିମ ଏସିଆ ପରିସ୍ଥିତି ଉପରେ ଉଦ୍ବେଗ ପ୍ରକାଶ କରି ସଦସ୍ୟ ରାଷ୍ଟ୍ରଗୁଡ଼ିକ ସଂଯମତା ଅବଲମ୍ବନ ତଥା ସଂଘର୍ଷ ପରିସ୍ଥିତିକୁ ପ୍ରତିହତ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି ଜାତିସଂଘ ନିର୍ଦ୍ଧାରିତ ଉଦ୍ଦେଶ୍ୟ ଓ ନୀତି ଆଧାରରେ ନାଗରିକ ଭିତ୍ତିଭୂମିର ସୁରକ୍ଷା ଓ ସୁନିଶ୍ଚିତ କରିବାକୁ ଘୋଷଣାନାମାରେ ଆହ୍ୱାନ ଦିଆଯାଇଛି ସ୍ଥାୟୀ ଶାନ୍ତି ସୁରକ୍ଷା ଓ ସ୍ଥିରତା ନେଇ ଆଲୋଚନା ତଥା କୂଟନୈତିକ କାର୍ଯ୍ୟକଳାପ ବୃଦ୍ଧିକୁ ପ୍ରୋତ୍ସାହନ ପ୍ରଦାନ କରିବାକୁ ଘୋଷଣାନାମାରେ ସହମତି ପ୍ରକାଶ ପାଇଛି ଯେକୌଣସି ପ୍ରକାର ଆତଙ୍କବାଦ କାର୍ଯ୍ୟକଳାପ ଏବଂ ଅପରାଧଭିତ୍ତିକ ପଦକ୍ଷେପକୁ ସଦସ୍ୟ ରାଷ୍ଟ୍ରଗୁଡ଼ିକ ନିନ୍ଦା କରିଛନ୍ତି ଗତବର୍ଷ April 22 ଜମ୍ମୁ କାଶ୍ମୀରର ପହଲଗାମ ଆତଙ୍କବାଦୀ ଘଟଣାକୁ ସଦସ୍ୟ ରାଷ୍ଟ୍ରବୃନ୍ଦ ଦୃଢ଼ ନିନ୍ଦା କରିଛନ୍ତି ଆଜି ଅଧିବେଶନ ସମାପ୍ତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବ୍ରିକ୍ସ ସଦସ୍ୟ ରାଷ୍ଟ୍ର ନେତୃବୃନ୍ଦ ଭାରତ ମଣ୍ଡପମ୍ ପରିସରରେ ଚାରାରୋପଣ କରିଥିଲେ ଇଣ୍ଡିଆ ଇନୋଭେଟ୍ସ ପ୍ରଦର୍ଶନୀକୁ ମଧ୍ୟ ନେତୃମଣ୍ଡଳୀ ପରିଦର୍ଶନ କରିଛନ୍ତି ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ ଜମ୍ମୁ କାଶ୍ମୀରର 10 ସ୍ଥାନରେ ଆଜି ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ଖାନତଲାସୀ କରିଛି ସେଗୁଡ଼ିକ ମଧ୍ୟରେ କୁପୱାଡ଼ା କୁଲଗାମ ବାନ୍ଦିପୋରା ବାରମୁଲା ଓ ସୋପୋର ଆଦି ଅଞ୍ଚଳ ଅନ୍ତର୍ଭୁକ୍ତ ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ଗୋଷ୍ଠୀ ଲସ୍କର ଇ ତୋଇବା ତଥା ସ୍ଥାନୀୟ ବିଚ୍ଛିନ୍ନତାବାଦୀଙ୍କ ସୀମାପାର ଆତଙ୍କବାଦ ଷଡ଼ଯନ୍ତ୍ର

0: ତନ୍ତ୍ରକୁ ଆଧାର କରି ଏହି ତଲାସୀ ଅଭିଯାନ କରାଯାଇଛି। ବହୁ ଆପତ୍ତିଜନକ ସାମଗ୍ରୀ ତଲାସୀ ସମୟରେ ଜବତ କରାଯାଇଛି। ଗତ ମାର୍ଚ୍ଚ 31 ତାରିଖରେ ଜଣେ ବିଚ୍ଛିନ୍ନତାବାଦୀ ଗିରଫ ହେବା ପରେ ଏନ୍ଆଇଏ ପକ୍ଷରୁ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛି। ପଳାତକ ଅମୃତପାଲ ସିଂ ଓରଫ ଗୁରୁପାଲ ସିଂଙ୍କୁ ମାଲଡୋଭାରୁ ଭାରତକୁ ଅଣାଯାଉଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ, ସିବିଆଇ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ପଞ୍ଜାବ ପୁଲିସର ସମନ୍ୱୟ ମାଧ୍ୟମରେ ଏହି ଅଭିଯୁକ୍ତକୁ ଭାରତ ପ୍ରତ୍ୟର୍ପଣ ନେଇ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି। ପଞ୍ଜାବ ପୁଲିସର ଚାରିଜଣିଆ ଦଳ ଗୁରୁପାଲ ସିଂଙ୍କୁ ଆଣିବା ପାଇଁ ମାଲଡୋଭା ଗସ୍ତରେ ଯାଇଛନ୍ତି। ସିବିଆଇ ଦେଇଥିବା ସୂଚନା ଅନୁଯାୟୀ ଗୁରୁପାଲ ସିଂ ବହୁ ଅପରାଧିକ ମାମଲାରେ ସଂଶ୍ଳିଷ୍ଟ ଥିଲେ। ଗତ କିଛି ବର୍ଷ ମଧ୍ୟରେ 175 ଜଣ ପଳାତକଙ୍କୁ ଭାରତ ଫେରାଇ ଅଣାଯାଇଛି ବୋଲି ସିବିଆଇ ସୂଚନା ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରାଏଲ ନାଗରିକ ଏବଂ ବିଶ୍ୱରେ ଥିବା ଇହୁଦୀ ସମ୍ପ୍ରଦାୟକୁ ଇହୁଦୀ ନବବର୍ଷ ରୋଷ ହସାନା ଅବସରରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଏହି ନବବର୍ଷ ସମସ୍ତଙ୍କ ପାଇଁ ଶାନ୍ତି, ଉତ୍ତମ ସ୍ୱାସ୍ଥ୍ୟ ଏବଂ ପ୍ରଗତି ଆଣିଦେବାକୁ ଆଶାବ୍ୟକ୍ତ କରିଛନ୍ତି। ଭାରତର 2026 ବ୍ରିକ୍ସ ଅଧ୍ୟକ୍ଷତା ଉପସାଗରୀୟ ଅଞ୍ଚଳ ସହ ତୈଳ ସମ୍ବନ୍ଧୀୟ ବୁଝାମଣାକୁ ସୁଦୃଢ଼ କରିଛି। ଏହି ଅଧିବେଶନରେ ଭାରତ ପୁଞ୍ଜିନିବେଶ, ପ୍ରଯୁକ୍ତି ବିଦ୍ୟା, ଖାଦ୍ୟ ନିରାପତ୍ତା, ସ୍ୱଚ୍ଛ ଶକ୍ତି ଏବଂ ଆଞ୍ଚଳିକ ସ୍ଥିରତା ଉପରେ ଗୁରୁତ୍ୱାରୋପ କରିଛି। ସଂଯୁକ୍ତ ଆରବ ଏମିରେଟ୍ସର ଏକ ଦୈନିକ ସମ୍ବାଦପତ୍ରରେ ପ୍ରକାଶିତ ଖବର ଅନୁଯାୟୀ ଅଷ୍ଟାଦଶ ବ୍ରିକ୍ସ ଶିଖର ସମ୍ମିଳନୀ ପାରସ୍ପରିକ ସହଯୋଗ, ସୁସମ୍ପର୍କ ବୃଦ୍ଧି ନେଇ ବିଭିନ୍ନ କ୍ଷେତ୍ରରେ ନୂତନ ମାର୍ଗ ଉନ୍ମୁକ୍ତ କରିଛି। ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ ଅଶୋଧିତ ତୈଳ, ଏଲ୍ଏନ୍ଜି ଏବଂ ରନ୍ଧନ ଗ୍ୟାସ କ୍ଷେତ୍ରରେ ବୁଝାମଣା ହୋଇଛି। ଭାରତ କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଦକ୍ଷତା ଉପସାଗରୀୟ ଦେଶ ସହ ସୁସମ୍ପର୍କ ରଖିବାରେ ସହାୟକ ହୋଇପାରିଛି। ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଏକ 3 ବିଶିଷ୍ଟ T20 ଆନ୍ତର୍ଜାତୀୟ କ୍ରିକେଟ୍ ଶୃଙ୍ଖଳା ଆସନ୍ତାକାଲି ନୂଆଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ଖେଳାଯିବ। ସମସ୍ତ 3 ମ୍ୟାଚ୍ ଏହି ଷ୍ଟାଡିୟମ୍ରେ ଖେଳାଯିବ। ଆଫଗାନିସ୍ତାନ ବିରୋଧରେ T20 ଆନ୍ତର୍ଜାତିକ କ୍ରିକେଟ୍ ଶୃଙ୍ଖଳାର 9 ମ୍ୟାଚ୍ ମଧ୍ୟରୁ ଭାରତ 8 ବିଜୟୀ ହୋଇଛି ଏବଂ 1 ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଛି। T20 କ୍ରିକେଟ୍ ଶୃଙ୍ଖଳାରେ ଭାରତ ଆୟର୍ଲାଣ୍ଡ ଏବଂ ଇଂଲଣ୍ଡକୁ ପରାସ୍ତ କରିବା ପରେ ବିଜୟଧାରା ଅବ୍ୟାହତ ରଖିବ ବୋଲି ଆଶା କରାଯାଉଛି। ଜୁନିୟର ଏସୀୟ ହକି 2026 ଫାଇନାଲକୁ ଭାରତୀୟ ମହିଳା ଦଳ ଉନ୍ନୀତ ହୋଇଛି। ଚୀନ୍ର ମୋକିଠାରେ ଆଜି ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍ରେ ଭାରତ ଦକ୍ଷିଣ କୋରିଆକୁ 5-1 ଗୋଲ୍ରେ ପରାସ୍ତ କରିଛି। ଭାରତୀୟ ଖେଳାଳି ସୁପ୍ରିୟା 3 ଗୋଲ୍ କରିଥିବା ବେଳେ ମଧୁ ସିଦାର ଏବଂ ସୁଖବୀର କୌର 1 ଲେଖାଏଁ ଗୋଲ୍ କରିଛନ୍ତି। ଚୀନ୍ ଓ ଜାପାନ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ର ବିଜେତା ଭାରତୀୟ ଦଳକୁ ଫାଇନାଲରେ ଭେଟିବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଭାରତ ଅଧ୍ୟକ୍ଷତାରେ ଆରମ୍ଭ ହେଲା 2 ବ୍ରିକ୍ସ ଶିଖର ସମ୍ମିଳନୀ। ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବ ଆଧାରରେ ପ୍ରକାଶ ପାଇଲା ଦିଲ୍ଲୀ ଘୋଷଣାନାମା। ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଜାରି ରହିଥିବା ସଂଘର୍ଷ ପରିସ୍ଥିତି ଉପରେ ଚିନ୍ତା ପ୍ରକଟ କଲେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ର। ସୀମାପାର ଆତଙ୍କବାଦ ଷଡ଼ଯନ୍ତ୍ର ପ୍ରତିହତ ଲକ୍ଷ୍ୟ ନେଇ ଜମ୍ମୁ କାଶ୍ମୀର 10 ସ୍ଥାନରେ ଏନ୍ଆଇଏର ଖାନତଲାସୀ ଏବଂ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେଉଥିବା 3 T20 ସିରିଜ୍ର ଆସନ୍ତାକାଲି ଖେଳାଯିବା ପ୍ରଥମ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ପୁରୀ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ପୁରୀ ସମ୍ବାଦଦାତା ସୌମିତ୍ର ରଞ୍ଜନ ହରିଚନ୍ଦନ। ଉପସ୍ଥାପନାରେ ମୁଁ ସୁବାସ ଚନ୍ଦ୍ର ଶତପଥୀ। ଶ୍ରୀମନ୍ଦିର ରତ୍ନଭଣ୍ଡାରର ଗଣତି ମଣତି କାର୍ଯ୍ୟ ଗତ ଅଗଷ୍ଟ 31 ଓ ସେପ୍ଟେମ୍ବର 1 ତାରିଖ 2 ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଧାରିତ ମାର୍ଗଦର୍ଶିକା ଅନୁସାରେ କରାଯାଇଥିଲା। ତେବେ 17 ହେବ ଗଣତି ପ୍ରକ୍ରିୟା ହୋଇଥିବା ବେଳେ ଚଳନ୍ତି ବାହାର ରତ୍ନଭଣ୍ଡାରର ସମସ୍ତ ଅଳଙ୍କାର ଗଣତି ମଣତି କାର୍ଯ୍ୟ ଶେଷ ହୋଇଛି। ଭିତର ରତ୍ନଭଣ୍ଡାରର ଗଣତି ପ୍ରକ୍ରିୟା ଜାରି ରହିଥିବା ବେଳେ ଏହା ମଧ୍ୟରେ 93 ଘଣ୍ଟା 51 ମିନିଟ୍ର ଗଣତି ସରିଛି। ଭିତର ରତ୍ନଭଣ୍ଡାରରେ କାଠବାକ୍ସରେ କିଛି ମୂଲ୍ୟବାନ ସାମଗ୍ରୀ ତଥା ଅଳଙ୍କାର ରହିଥିବା ବେଳେ ସେହି କାଠବାକ୍ସଗୁଡ଼ିକର ମାପ ନିଆଯାଇଥିବା ବେଳେ ଆଗାମୀ ଦିନରେ କାଠବାକ୍ସରେ ଥିବା ସାମଗ୍ରୀର ଗଣତି ମଣତି କାର୍ଯ୍ୟ କରାଯିବ। 1978 ତାଲିକା ଅନୁଯାୟୀ ଏ ଯାବତ୍

0: ରେଳକ ସଠିକ୍ ରହିଥିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି।
1: ଏବେ ଯାହା ବି ରତ୍ନ ଅଳଙ୍କାର ଗୁଡ଼ିକ ଆମ ପାଇଁ ଗଣତି ପାଇଁ ଆମେ ସାମିଲ କରୁଛେ, ସେଥିରେ ଅନେକ ରତ୍ନ ଖଚିତ ହୋଇଥିବାରୁ ଏହା ଅନେକ ସମୟ ସାପେକ୍ଷ ହେଉଛି। ଏବେ ବି ଭିତର ରତ୍ନ ଭଣ୍ଡାର ଗଣତି ପ୍ରକ୍ରିୟା ସରି ନାହିଁ ଏବଂ ଆହୁରି କେତେ ଦିନ ଲାଗିବ ଆମେ ବି ଜାଣିନାହୁଁ, କାରଣ ପୂର୍ଣ୍ଣାଙ୍ଗ ଭାବରେ ଯାହା ବି ରାଜ୍ୟ ସରକାରଙ୍କ ଅନୁମୋଦିତ ଏସ୍ଓପି ଅଛି ସେହି ହିସାବରେ ସମସ୍ତ ପ୍ରାଧିକୃତ ଅଧିକାରୀ ଏବଂ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ହିଁ ଏ କାର୍ଯ୍ୟକ୍ରମ କରାଯାଉଛି। କାଠ ସିନ୍ଦୁକ ବା କାସ୍କେଟ୍ର ଯେଉଁ ମାପ ନେଇଥିଲୁ, ମୂଲ୍ୟବାନ ସାମଗ୍ରୀ ବା ଅଳଙ୍କାର ଏପର୍ଯ୍ୟନ୍ତ ଗଣତି ପ୍ରକ୍ରିୟା ଆରମ୍ଭ ହୋଇନାହିଁ, କାରଣ ଏବେ ଯାହା ବି ଷ୍ଟୋରୱେଲ୍ରେ ଅଛି, ଯେତେବେଳେ ଅସ୍ଥାୟୀ ରତ୍ନଭଣ୍ଡାରରୁ ଆମେ ଷ୍ଟୋରୱେଲ୍ ଗୁଡ଼ିକରେ ଯେଉଁ ଅଳଙ୍କାର ଦେଇଥିଲା ତାହାର ଯେଉଁ ପ୍ରକ୍ରିୟା ଆରମ୍ଭ କରିଛୁ, ସେଥିରେ ଅନେକ ରତ୍ନ ଖଚିତ ମୂଲ୍ୟବାନ ରତ୍ନ ଅଳଙ୍କାର ରହିଛି, ତାହା ଗଣତି କଲାବେଳକୁ ବହୁତ ସମୟ ଲାଗୁଛି। ତେଣୁ ଆମେ ଆଗାମୀ ଦିନରେ ଯେତେବେଳେ ବି ତାର ସୁବିଧା ହେବ ସେହି ହିସାବରେ ସେହି କାସ୍କେଟ୍ରେ ଥିବା ମୂଲ୍ୟବାନ ସାମଗ୍ରୀକୁ ଆମେ ଗଣତି ପ୍ରକ୍ରିୟାରେ ସାମିଲ କରିବୁ।
0: ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ଅଧ୍ୟକ୍ଷ ଅନ୍ତର ସିଂ ଆର୍ଯ୍ୟ ଦୁଇଦିନିଆ ପୁରୀ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ। ଅଧ୍ୟକ୍ଷ ଶ୍ରୀ ଆର୍ଯ୍ୟ ସର୍କିଟ୍ ହାଉସ୍ଠାରେ ପହଞ୍ଚିବା ପରେ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ପୁରୀ ଜିଲ୍ଲାରେ ଅନୁସୂଚିତ ଜନଜାତି ବିକାଶ କଲ୍ୟାଣ ତଥା ଉନ୍ନୟନ ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଥିଲେ।
2: हमारे देश के लोकप्रिय प्रधानमंत्री नरेंद्र भाई मोदी, जब से हम कमीशन में 13 मार्च 2004 से मैं इस कमीशन में काम कर रहा हूँ, मेरे साथ में सभी अधिकारी साथ में मौजूद हैं। हम उड़ीसा के दौरे पे हैं और इस समय में यहाँ पूरी जिले के अंदर मैं बैठा हूँ। ये जन समस्या सुनने के पूर्व हमने सर्किट हाउस के अंदर जिले के अधिकारी कलेक्टर की अध्यक्षता में हमने यहाँ पर बैठक रखी। माननीय प्रधानमंत्री के जो निर्देश है कि देश के अंदर पेशा एक्ट की क्या स्थिति है, ट्राइबल के कल्याण के लिए कौन कौन सी योजना किस स्टेट में चलाई जा रही है, इन आदि विषयों से कलेक्टर और जिले के संबंधित अधिकारी यहाँ पर आयोग को सब रिपोर्टें पेश की है। इसके बाद में हम जनसंवाद करते हैं। जनसंवाद में यहाँ पर काफी संख्या में लोग, पुरुष महिलाएं या आई, राइटिंग में भी हमको लेटर दिए हैं, मौखिक में भी चर्चा की है।
0: ଏବେ କିଛି ସମ୍ବାଦ ସଂକ୍ଷେପରେ ଆମ ସମ୍ବାଦଦାତାଙ୍କଠାରୁ।
3: ଶ୍ରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ସ୍ନାତକ ସମାରୋହ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ରାଜ୍ୟପାଳ ଡକ୍ଟର ହରିବାବୁ କାମ୍ପାଟି ଯୋଗଦାନ କରି 42 ଜଣ ସ୍ନାତକ ଛାତ୍ରଛାତ୍ରୀମାନଙ୍କୁ ସ୍ନାତକ ପ୍ରମାଣପତ୍ର ପ୍ରଦାନ କରିଥିଲେ। ପୁରୀ ଜିଲ୍ଲା ରଘୁରାଜପୁର ଐତିହ୍ୟ ଗ୍ରାମର ବିକାଶ ନେଇ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ୱତନ୍ତ୍ର ପ୍ରକଳ୍ପକୁ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଶିଳାନ୍ୟାସ କରିଥିଲେ। ପ୍ରାୟ 23,82,00,000 ବ୍ୟୟ ବିରୋଧରେ ରଘୁରାଜପୁର ଗ୍ରାମରେ ନୂତନ ଭାବେ ରୂପାନ୍ତରୀକରଣ କାର୍ଯ୍ୟ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ସହ ଐତିହ୍ୟ ଗ୍ରାମକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ପାଇଁ ଏହି ପ୍ରକଳ୍ପ ମାଧ୍ୟମରେ କାର୍ଯ୍ୟ କରାଯିବ। ପୁରୀ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍କ ସମୀକ୍ଷା କରିଥିବା ବେଳେ ଖୁବ୍ ଶୀଘ୍ର ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବା ନେଇ ମତବ୍ୟକ୍ତ କରିଛନ୍ତି।
0: ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ରାୟଗଡ଼ା ଜିଲ୍ଲା ସମ୍ପର୍କରେ।
4: ଆକାଶବାଣୀ କଟକ ପ୍ରଚାର କରୁଛୁ ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ।

0: ମାଗୁଣୀ, ଗୀତଟା ମନକୁ ଗଲା ତ?
1: ଇଏ ବଢିଆ ଗୀତଟା ମନକୁ ପୁରା ଛୁଇଁଲା ତ।
0: ଆଉ ମାଗୁଣୀରେ ଚାଷବାସ କେମିତି ଚାଲିଛି ବା? ତମର ତ ସବୁ ବିଲ ଏଥରକ ଭଲ ଫସଲ ଲଗେଇଛ।
1: ଇଏ ଅପା, ଆମର ଟିକେ ଚାଷୀ ବନ୍ଦୀ ଲୋକ, ଯେତେ ପାଣି ହେଲେ କଣ ହେଲା, ଆମେ ପାଣିକୁ କେମିତି ତଳ ହିଡ଼ ଦେଇକି ଯିବ ସେଟା କାଟିବା ବ୍ୟବସ୍ଥା କଲୁ, ଯାହା ଫଳରେ ବିଲରେ ଅଧିକା ପାଣି ନ ରହିକି ବଢିଆ ଧାନ ଫସଲ ଗଛ ପୁରା ହେଇଛି ଆଉ।
0: ବଢିଆ ବଢିଆ। ଆରେ ଧାନ ଫସଲ ସାଙ୍ଗରେ ତମ ବାପା ତ ସବୁବେଳେ ତୈଳବୀଜ ଫସଲ କରନ୍ତି, ଆଉ ଏସନ ହେଇଛି ନା ନାଇଁ ବା?
1: ସେଟା କଣ ଆମେ ଛାଡିଦେବୁ, ଆଉ ରୋଜଗାର ମୁଖ୍ୟ ମାଧ୍ୟମ ହେଲା ତୈଳବୀଜ ଫସଲ,
0: ଅର୍ଥକାରୀ ଫସଲ।
1: ତେଣୁ କରି ଆମର ଫି ବର୍ଷ ବାପା ଆଗେ ସେ ଚାଷ କରିବେ। ଇଏ ଯେମିତି ସୂର୍ଯ୍ୟମୁଖୀ ହେଲା, ସୋରିଷ ହେଲା, ବାଦାମ ହେଲା, ଇଏ ଚାଷ ଆମର ପୁରା ମୁଖ୍ୟ ଚାଷ।
0: ହଇରେ ମାଗୁଣୀ, ଆର୍ଥିକ ଉନ୍ନତି ପାଇଁ, ପରିବାରର ଚଳଣି ବଦଳିବା ପାଇଁ ଏଇ ତୈଳବୀଜ ଫସଲ ବା ଗୋଟେ ବଡ ଫସଲଟେ।
1: ଏଇଠି ଅପା, ଆମେ କଣ ଖାଲି ଗପିଲେ ହବ? ଇଏ ସେଇ ବିଷୟ ଯଦି ଅଧିକା କିଛି ଆମ ଶ୍ରୋତା ବନ୍ଧୁଙ୍କୁ ଜଣେଇଲେ ଆମ ଶ୍ରୋତା ବନ୍ଧୁ କିଛି ଜାଣନ୍ତେ ଆଉ ଉପକୃତ ମଧ୍ୟ ହୁଅନ୍ତେ।
0: ଆରେ ଆଜି ପୁରା ସେଇ ଉପରେ ବିଷୟଟେ ଅଛି। ଆଜିର ବିଷୟ ରହିଛି ଆର୍ଥିକ ଉନ୍ନତି ପାଇଁ ତୈଳବୀଜ ଚାଷ। ଏ ବିଷୟରେ ଆଲୋଚନା କରିବେ ସିଭି ରମଣ ଗ୍ଲୋବାଲ ୟୁନିଭର୍ସିଟିର କ୍ଷେତ୍ର ଶସ୍ୟ ବିଭାଗର ସହକାରୀ ପ୍ରାଧ୍ୟାପକ ଡକ୍ଟର ଶ୍ୱେତ ସୀତା ମହାପାତ୍ର।
1: ଓହ, ତାହେଲେ ଦେଲ ଦେଲ ଅପା ସେ କାଗଜ କଲମଟା ଦିଅ, ମୁଁ ଆଗେ ବସିକି ମହାଶୟ ଯାହା କହିବେ ଗୋଟାଏ ଗୋଟାଏ କରି ଟିପିବି। ଆଉ ଶ୍ରୋତା ବନ୍ଧୁ ବି ମନେ ରଖ, ଯାହା ଆମ ମହାଶୟ କହିବେ ଆପଣ ମାନେ ମନ ଦେଇ ଶୁଣନ୍ତୁ, ଆପଣ ମାନେ ଯେମିତି ଏହାକୁ କାମରେ ଲଗେଇବେ।
0: ତାହେଲେ ମୁଁ ମହାଶୟଙ୍କ ସହ କଥା ହଉଛି, ବସି ଶୁଣିବା।
1: ଠିକ ଅଛି
0: ଶ୍ୱେତ ସୀତା ମ୍ୟାଡମ, ସ୍ୱାଗତ କରୁଛୁ ଆପଣଙ୍କୁ ଆଜିର କାର୍ଯ୍ୟକ୍ରମକୁ। ନମସ୍କାର।
2: ନମସ୍କାର ମ୍ୟାଡମ।
0: ଆଜି ଆମେ ଗୋଟେ ସମୟୋପଯୋଗୀ ଆଲୋଚନା ରଖିଛେ, ଯେହେତୁ ତୈଳବୀଜ ଆମର ଅର୍ଥକାରୀ ଫସଲ ଆମେମାନେ ତ ସମସ୍ତେ ଜାଣୁ, କିନ୍ତୁ ଯୋଉ ତୈଳବୀଜ ଫସଲ ପାଇଁ ଏଇ ସମୟଟା ଉପଯୁକ୍ତ ସମୟ, ଆମର ଯୋଉ ବିଷୟ ଆଜି ରହିଛି ଆର୍ଥିକ ଉନ୍ନତି, କାରଣ ଚାଷୀଟେ ଚାଷ କରିଥାଏ ଦି ପଇସା ଲାଭ ଉଦ୍ଦେଶ୍ୟରେ। ଏଇ ଯୋଉ ଓଡ଼ିଶାର ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ, ବିଶେଷ କରି ଆପଣ ତ ଜଣେ ସହକାରୀ ପ୍ରାଧ୍ୟାପକ ଅଛନ୍ତି, ଓଡ଼ିଶାର ଆମର ଚାଷୀ ଭାଇ ଭଉଣୀ ମାନେ ଯୋଉମାନେ ତୈଳବୀଜ ଫସଲ କରିଛନ୍ତି ବା କରିବାକୁ ମନ ବଳେଇଛନ୍ତି, ସେମାନଙ୍କ ପାଇଁ କାହିଁକି ଏଇ ଫସଲଟା ଗୁରୁତ୍ୱପୂର୍ଣ୍ଣ?
2: ନିଶ୍ଚିତ ଭାବରେ ଆପଣମାନେ ଜାଣିଥିବେ କି ତୈଳବୀଜ ଫସଲ ଏହା ସାଧାରଣତଃ ହେଉଛି ସେହି ଫସଲ ଯାହାର ମଞ୍ଜିରୁ ଆମେ ତେଲ ଉତ୍ପାଦନ କରିଥାଉ, ଯାହାକି ଖାଦ୍ୟ ବା ଆପଣଙ୍କର ଯାହା ବି ରୋଷେଇ କରୁଛନ୍ତି ସେଇଥିରେ ବ୍ୟବହୃତ ହୋଇଥାଏ। ସାଧାରଣତଃ ଓଡ଼ିଶାରେ ଯେଉଁ ସବୁ ତୈଳବୀଜ ଫସଲ ଭଲରେ ହୋଇଥାଏ ସେ ହେଉଛି ଚିନାବାଦାମ, ସୋରିଷ, ରାଶି, ସୂର୍ଯ୍ୟମୁଖୀ ଏବଂ ଅଳସୀ, ଓ କିଛିଟା ସ୍ଥାନରେ ମଧ୍ୟ ଆପଣ ସାଫ୍ଲାୱାର ବୋଲି କହିପାରିବେ, ସାଫ୍ଲାୱାର ବି କରାଯାଇଥାଏ। କୃଷି ଅର୍ଥନୀତିରେ ଶସ୍ୟ ଓ ଡାଲି ଫସଲ ପରେ କହିବାକୁ ଗଲେ ଆମର ତୈଳବୀଜ ହେଉଛି ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି ଏବଂ ଏହା ପ୍ରାୟ 27.2 million ହେକ୍ଟର ବା ମୋଟ ଫସଲ, ଏହା କହିବାକୁ ଗଲେ ଆମର 14% ଅଞ୍ଚଳରେ ତୈଳବୀଜ ଫସଲ ଉତ୍ପାଦନ କରାଯାଉଛି। ଓଡ଼ିଶା ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ, ଆହୁରି ଆମ ଓଡ଼ିଶାର ଅଗ୍ରଣୀ ରାଜ୍ୟ ମଧ୍ୟରୁ ଗୋଟିଏ ହେଇଛି।

0: ହେଲେ ମଧ୍ୟ ତୈଳବୀଜ ଉତ୍ପାଦନରେ ଆମର ପ୍ରାୟ 20% ଅଭାବ ସମ୍ମୁଖୀନ ହେଉଛି। ଇକ୍ରିସାଟ ଆମର 2026ରେ ଏହି ରିପୋର୍ଟଟି ଦେଇଛି। ଏହି ଫସଲର ଉତ୍ପାଦନକୁ ବଢ଼େଇବା ପାଇଁ ଆମ ଚାଷୀମାନଙ୍କୁ ଆମେ ଏଥିପାଇଁ ଆମେ ମାନେ କହୁଛୁ କି ଏହି ଫସଲକୁ ଉତ୍ପାଦନକୁ ବଢ଼େଇଲେ ସେମାନେ ବହୁତ ଆର୍ଥିକ ଉନ୍ନତି କରିପାରିବେ। ଏବଂ ଏକ ଯୋଉ ତୈଳବୀଜ ମଞ୍ଜି ଅଛି ସେହି ମଞ୍ଜିରୁ ଶତକଡ଼ା 45-55% ତେଲ ଉତ୍ପାଦନ କରିପାରିବେ। ଆଉ ତୈଳବୀଜ ଫସଲର ଆପଣ ଯେତେବେଳେ ବଜାର ମୂଲ୍ୟ ଦେଖିବେ, ଧାନ ଓ ଯେତେକ ଡାଲି ଜାତୀୟ ଫସଲ ଅଛି ତାହାଠୁ ଏହା ବହୁତ ଯଥେଷ୍ଟ ଅଧିକ ରହୁଛି।
1: ଆଚ୍ଛା, ତୈଳବୀଜର ମଧ୍ୟ ବର୍ଷ ସାରା ଚାହିଦା ରହୁଛି ଏବଂ ଏ ମଧ୍ୟ ଆମର ଅର୍ଥନୀତିକୁ ସୁଦୃଢ କରିଥାଏ, ତା ସହିତ ଗ୍ରାମୀଣ ଅର୍ଥନୀତିକୁ ମଧ୍ୟ ପରିବର୍ତ୍ତନ କରିଥାଏ। ଆମର ତ ବିଭିନ୍ନ ପ୍ରକାର ତୈଳବୀଜ ରହିଛି, କୋଉ ତୈଳବୀଜଟା ବେଶୀ ଡିମାଣ୍ଡ? କାରଣ ବର୍ତ୍ତମାନ ଚାଷର ସଂଜ୍ଞା ବଦଳିଛି, ଏବେ ବହୁତ ଗୁଡ଼ିଏ କୃଷି ଉଦ୍ୟୋଗୀମାନେ ତୈଳବୀଜ ଫସଲକୁ ଆପଣେଇଲେଣି, କିଛି କିଛି ଇଣ୍ଡଷ୍ଟ୍ରି ଆରମ୍ଭ କଲେଣି, କିନ୍ତୁ ଯାହା ବି ସବୁ ରହିଛି, ସୋରିଷ, ସୂର୍ଯ୍ୟମୁଖୀ ହଉ କି ରାଶି ହଉ, ପେଶୀ ହଉ, ଏ ସବୁ ଭିତରୁ କୋଉ ତୈଳବୀଜର ବେଶୀ ଚାହିଦା ରହିଛି, ନା ସବୁର କିଛି ନା କିଛି ମୂଲ୍ୟ ରହିଛି?
0: ଆପଣମାନେ ଜାଣିଥିବେ କି ଆମର ଯେତେକ ତୈଳବୀଜ ଫସଲ ଅଛି ଏହା ଆମର ଗୁଡ୍ ଫ୍ୟାଟ୍ ଦେଇଥାଏ। ଆମ ଦେହରେ ଯେମିତି ଆମକୁ ପ୍ରୋଟିନ୍ ଦରକାର, ଯେମିତି ଆପଣଙ୍କୁ କାର୍ବୋହାଇଡ୍ରେଟ୍ ଦରକାର, ସେମିତି ଆମକୁ ଗୁଡ୍ ଫ୍ୟାଟ୍ ବି ଦରକାର ଥାଏ। ଏହା ଆମକୁ ତୈଳବୀଜ ଫସଲ ମାଧ୍ୟମରେ ମିଳିଥାଏ। ଆଜିକାଲି ଆପଣ ଦେଖୁଥିବେ ବହୁ ଜାଗାରେ ଯେତେବେଳେ ଆମର ବାହାରରେ ଫାଷ୍ଟ ଫୁଡ୍ କଲଚର ଯେତେବେଳେ ବଢ଼ିଛି, ଆମର ତୈଳବୀଜର ଫସଲର ଉତ୍ପାଦନ କମିଯାଇଛି, ସେଥିପାଇଁ ବହୁ ଜାଗାରେ ଡାଲଡା ବା ପାମୋଲିଭ୍ର ବ୍ୟବହାର ହୋଇଛି। ସେହି ବ୍ୟବହାରକୁ କମେଇକି ଆମର ହେଲ୍ଥ ପ୍ରତି ବା ଆପଣଙ୍କର ସ୍ୱାସ୍ଥ୍ୟ ପ୍ରତି ଲୋକମାନଙ୍କର ଯତ୍ନଶୀଳତାକୁ ବଢ଼େଇବାକୁ ଦୃଷ୍ଟିରେ ରଖିକି ଆମ ସରକାର ଏହି ଫସଲର ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ପ୍ରାଧାନ୍ୟ ଦେଇଛନ୍ତି। ଏହି ମଧ୍ୟରୁ ମୁଁ କହିବି ଚିନାବାଦାମ ଆଉ ସୋୟାବିନ ହେଉଛି ସବୁଠୁ ଭଲ।
1: ଆଚ୍ଛା,
0: କାରଣ ଏଥିରେ ନା କେବଳ ଆପଣ ତେଲ ଉତ୍ପାଦନ କରିବେ, ଆପଣ ଇଭିନ୍ ପ୍ରୋଟିନ୍ ବି ପାଇପାରିବେ। ଏହି ଭିତରୁ ପ୍ରୋଟିନ୍ ବି ମିଳିଥାଏ। ଏହି ଫସଲରୁ ଶତକଡ଼ା 20%ରୁ ଆପଣଙ୍କର 35% ପ୍ରୋଟିନ୍ ମଧ୍ୟ ଏହି ଫସଲରୁ ମିଳିଥାଏ। ଏହା ବ୍ୟତୀତ ସୂର୍ଯ୍ୟମୁଖୀ ଫସଲଟି ଯଦି ଆପଣ ଉତ୍ପାଦନ କରୁଛନ୍ତି ଓ ତା ତେଲକୁ ବଜାରରେ ବିକ୍ରୟ କରୁଛନ୍ତି, ତାହା ସ୍ୱାସ୍ଥ୍ୟ ପାଇଁ ଆପଣଙ୍କର ବହୁତ ହିତକର, କାରଣ ତାହା ହାର୍ଟ ଆଟାକ୍ ବା ହୃଦରୋଗର ସମ୍ଭାବନାକୁ କମେଇଥାଏ। ପୁରୁଣା ଆମର ଯୋଉ କୃଷି ଜନଗଣନା କରାଯାଇଛି ତା ଅନୁସାରେ ଗଞ୍ଜାମ, ମାଲକାନଗିରି, ଯାଜପୁର, କୋରାପୁଟ ଏବଂ ବରଗଡ଼ ଜିଲ୍ଲାରେ ତୈଳବୀଜ ଚାଷ ସର୍ବାଧିକ ଭାବରେ ହେଉଛି। କିନ୍ତୁ ଆମର ଏଇ ଯୋଉ ଖୋର୍ଦ୍ଧା ହେଇଗଲା ବା ଆପଣଙ୍କର କେନ୍ଦ୍ରାପଡ଼ା, ବାଲେଶ୍ୱର ଏଇ ସବୁ ଜାଗାରେ, ଏଇ ସବୁ ଜିଲ୍ଲା ଗୁଡ଼ିକରେ ତୈଳବୀଜ ଫସଲ କମ୍ ଉତ୍ପାଦନ ହେଉଛି। ତେଣୁ ଏହାକୁ ଆମେ ପ୍ରାଧାନ୍ୟ ଦେବା। ଏବେ ଧାନ ପରେ ଖରା ଦିନରେ ଯଦି ଆପଣଙ୍କ ପାଖରେ ଜଳର ସୁଯୋଗ ଅଛି ତେବେ ତୈଳବୀଜ ଚାଷଟିକୁ କରିକି ଲାଭ ପାଆନ୍ତୁ।
1: ଆଚ୍ଛା, ଆର କେତେ କଣ ବଜାର ମୂଲ୍ୟ ରହିଛି, କେମିତି କଣ ଏ ବିଷୟରେ ଟିକେ କୁହନ୍ତୁ, କେମିତି ଆମର ଚାଷୀ ଭାଇ ଭଉଣୀମାନଙ୍କର ଆୟଟା ବଢେଇ ପାରିବ? କାରଣ ସବୁରି ମୂଳରେ ଚାଷୀଟା ଚାଷ କରିଥାଏ ଲାଭ ଉଦ୍ଦେଶ୍ୟରେ, ଦି ପଇସା କେମିତି ପାଇବ, ଏ ବିଷୟରେ କଣ କହିବେ?
0: ଆକ୍ଚୁଆଲି ଆପଣମାନେ କହିବାକୁ ଗଲେ ଆଜିକାଲି ଆମର ଯୋଉ ଚାଷର ମୁଖ୍ୟ ପ୍ରସଙ୍ଗ ହେଉଛି ଆର୍ଥିକ ଉନ୍ନତି। ଏବଂ ବହୁତ ସାରା ସମସ୍ୟା ଅଛି, ଯେପରିକି ଆପଣଙ୍କ ମିଡିଲ ମ୍ୟାନ୍ ଶୁଣିଥିବେ, ମାନେ କଣ ମଝିରେ ଯୋଉମାନେ ସବୁ ରହୁଛନ୍ତି ଲୋକମାନେ, ଯୋଉମାନେ ଚାଷୀଠୁ ଫସଲଟିକୁ ଆଣିଲେ ତାକୁ ଆଣିକି ବଜାରରେ ବିକ୍ରୟ କଲେ, ସେଇମାନେ ବେଶୀ ଆପଣଙ୍କର ଲାଭଟାକୁ ନେଇଯାଉଛନ୍ତି, କିନ୍ତୁ ଚାଷୀ ଆମର ସେ ଲାଭଟି ପାଇପାରୁନି। ସର୍ବନିମ୍ନ ସହାୟକ ମୂଲ୍ୟ
1: ସେଇଟା ହେବା ଫଳରେ ଆମ ଚାଷୀ ଭାଇ ଭଉଣୀ ମାନେ ଜାଣିପାରୁଛନ୍ତି।
0: ତ ସାଧାରଣତଃ ଆପଣ ଦେଖିବେ ଯୋଉଠି ଗୋଟେ ଧାନ ଫସଲର MSP ହେଉଛି 2200, ଗୋଟେ କ୍ୱିଣ୍ଟାଲ ପାଇଁ 2200 ଟଙ୍କା, ସେଇଠି ଗୋଟେ ଆପଣଙ୍କର ତୈଳବୀଜ ଫସଲ ଯଥା କି ଏଥର ରାଶି ସର୍ବାଧିକ ମୂଲ୍ୟ ହେଉଛି ଏଥର ରାଶିରେ, ମାନେ ଏହାର ମୂଲ୍ୟ ହେଉଛି ସର୍ବାଧିକ, କାରଣ ଏଥର ରାଶିରେ 9500 ଟଙ୍କା ମୂଲ୍ୟ ରହିଛି। ଏବଂ ସୋରିଷର ହେଉଛି 5950 ଟଙ୍କା ଏବଂ ସୂର୍ଯ୍ୟମୁଖୀ ହେଉଛି 7280। ଇଭିନ୍ ଆପଣ ଯଦି ଗହମ ବି ଲଗେଇବେ, ଗହମରୁ ବି ଆପଣ ମାତ୍ର 2200-2600 ଏଇ ରେଞ୍ଜରେ ହିଁ ପାଇବେ। ଏହା ବ୍ୟତୀତ 2025ରେ ଓଡ଼ିଶାରେ ପ୍ରଥମ ଥର ପାଇଁ ତୈଳବୀଜ କ୍ରୟ ମଧ୍ୟ MSP ଅଧୀନକୁ ଅଣାଯାଇଥିବାରୁ ନାଫେଡ୍ରେ ଇ ସମୃଦ୍ଧି ପ୍ଲାଟଫର୍ମରେ ସୂର୍ଯ୍ୟମୁଖୀ ଫସଲ ପାଇଁ କିଲୋ ପ୍ରତି 77 ରୁପିଜ୍ ଏବଂ ଆପଣ ଦେଖିବାକୁ ଗଲେ ଚିନାବାଦାମ ପାଇଁ 72 ରୁପିଜ୍ ମୂଲ୍ୟ ରହିଛି। ଏହି ଚାଷରୁ ଆପଣ କେବଳ ଖାଲି ତେଲ ଯୋଉ କାଢିବା ପରେ ଆପଣଙ୍କର ଯୋଉ ଅଂଶଟି ବଞ୍ଚିଯାଉଛି ତାକୁ ବ୍ୟବହାର କରି ଆପଣ ଅଏଲ କେକ୍ ବନେଇ ପାରିବେ। ତେଲର କେକ୍ଟାକୁ ବନେଇକି ତାକୁ ଯଦି ଆପଣ ଚାହିଁଲେ ଆପଣ ଗାଈକୁ ଖାଇବାକୁ ଦେଇପାରିବେ, ଆପଣ ଚାହିଁଲେ ତାକୁ ଚାଷ ଜମିରେ ବି ଦେଇପାରିବେ, ଏବଂ ତାକୁ ବଜାରରେ ବିକ୍ରୟ କଲେ ଆପଣ ଅଧିକ ମୂଲ୍ୟ ପାଇବେ। ଆପଣ କହିବାକୁ ଗଲେ ଆପଣ ଯଦି କମ୍ପୋଷ୍ଟ ବା ଅର୍ଗାନିକ ମାନ୍ୟୁର କିଛି ଦେଉଛନ୍ତି, 2-3 ଟନ୍ ଦରକାର ପଡୁଛି ଗୋଟେ ହେକ୍ଟର ପାଇଁ, ଏଇଠି ସେଇଟା 3 ଗୁଣା କମିଯିବ। ଆପଣ ୟାକୁ ପକେଇବା ଦ୍ୱାରା ଆପଣ ଏକ ତ ଆପଣଙ୍କର

0: ଯାହା ବି ସବୁ ପୋଷକ ତତ୍ଵ ବି ତ ବଞ୍ଚିକି ରହିବ, ମୃତ୍ତିକାର ସଂରକ୍ଷଣ ମଧ୍ୟ ହୋଇଥିବ, ମୃତ୍ତିକାର ଯୋଉ ମାଇକ୍ରୋବ୍ସ ରହୁଛନ୍ତି ତାଙ୍କର ବି କାର୍ଯ୍ୟଟିକୁ ଉନ୍ନତ କରିପାରିବେ ବା ବଢେଇ ପାରିବେ। ତୈଳବୀଜ ଫସଲ ପାଇଁ ଦୋରସା ମାଟି ହେଉଛି ସବୁଠୁ ଭଲ। ଦୋରସା ମାଟିରେ ସବୁଠୁ ଭଲ ତୈଳବୀଜ ଫସଲ ହୋଇଥାଏ। ଜମିର ପିଏଚ୍ଟି ଯଦି 6-6.5 ମଧ୍ୟରେ ରହୁଛି ତେବେ ସେଇ ଜମି ହେଉଛି ବା ସେଇ ମାଟି ହେଉଛି ଆପଣଙ୍କ ତୈଳବୀଜ ଫସଲ ପାଇଁ
1: ସବୁଠାରୁ
0: ଭଲ।
1: ଆଚ୍ଛା,
0: ଏତଦ୍ ବ୍ୟତୀତ ଆପଣମାନେ ଚାହିଁଲେ ଆପଣ ନିକଟସ୍ଥ ଯେତକ କେଭିକେ ରହିଛି ବା କୃଷି ବିଜ୍ଞାନ କେନ୍ଦ୍ର ରହିଛି,
1: ଆଜ୍ଞା,
0: ସେଠି ସରକାର ମାଗଣାରେ କିମ୍ବା ବହୁତ ହି ନିମ୍ନ ମୂଲ୍ୟରେ ଆପଣଙ୍କର ସଏଲ ଟେଷ୍ଟିଂର ବ୍ୟବସ୍ଥା ଦେଇଛନ୍ତି,
1: ମାନେ ଯାହାକୁ ଆମେ କହୁଛେ
0: ମାଟି ପରୀକ୍ଷା। ତ ଜମିର ମାଟିର ପରୀକ୍ଷା କରିବା ଦ୍ୱାରା ଆପଣ ସେଥିରେ ଥିବା ପୋଷକ ତତ୍ଵ, ପିଏଚ୍ ଏବଂ ଏହିସବୁର ଯେତେବେଳେ ଅନୁମାନ ପାଇଯିବେ ବା ଆପଣ ଜାଣିଯିବେ, ସେହି ହିସାବରେ ଆପଣ ଆଗକୁ କେତେ ପୋଷକ ତତ୍ଵ ଦେବେ ସେଇଟାକୁ ଆପଣ ଜାଣିପାରିବେ।
1: କୋଉ କୋଉ ବିହନ ଚୟନ କରିବା ଆଉ କେମିତି କଣ ଜମି ପ୍ରସ୍ତୁତ କରିବା?
0: ଜମିଟିକୁ 2-3 ଥର ଭଲ କରି ହଳ କରିଦେବେ ତାକି ଆପଣ ମାଟିଟା ଗୁଣ୍ଡୁଗୁଣ୍ଡିଆ ହୋଇଯିବ, ଗଛଟି ଭଲରେ ବଢିଥାଏ। ସେହି ପ୍ରକାର ମାଟିରେ ଜଳଧାରଣ କ୍ଷମତା ମଧ୍ୟ ମାଟିର ବୃଦ୍ଧି ପାଇଥାଏ, ଯାହାଦ୍ୱାରା ଆପଣଙ୍କର ପରବର୍ତ୍ତୀ ସମୟରେ ଜଳସେଚନର ବା ଜଳର ରିକ୍ୱାୟାରମେଣ୍ଟ ଥାଏ ସେଟା ଆପଣଙ୍କର କମି ଯାଇଥାଏ। ତେଣୁ ସାଧାରଣତଃ ମୁଁ ଚାଷୀ ଭାଇମାନଙ୍କୁ କହିବି, ଯେତେବେଳେ ବି ଆପଣମାନେ ଏକ ବିହନ ଆଣିବାକୁ ଯାଉଛନ୍ତି ସବୁବେଳେ ଚେଷ୍ଟା କରିବେ କି ପ୍ରମାଣିତ ବା ସର୍ଟିଫାଇଡ୍ ବିହନଟିକୁ ଆଣିବେ। ଆଉ ଯେତେବେଳେ ଏଇ ବିହନଟିକୁ ବ୍ୟବହାର କରୁଛନ୍ତି ପ୍ରଥମେ ସାଇଡ୍ରେ ଟିକେ ଛୋଟ ଖୁଣାଟିଏ କରି ଅଳ୍ପ ଟିକେ ମଞ୍ଜି କାଢି ଛୋଟିଆ ଜାଗାରେ ତାକୁ ଜର୍ମିନେସନ୍ ଟେଷ୍ଟ କରିକି ଦେଖିବେ। ଯଦି ଆପଣଙ୍କର 10-50 ମଞ୍ଜିରୁ 40 ଏବଂ 10 ମଞ୍ଜିରୁ ଆପଣଙ୍କର ଯଦି 5-6 ବିହନ ଉତ୍ପାଦନ ହେଉଛି ବା ଜର୍ମିନେସନ୍ ହେଉଛି, ଅଙ୍କୁରୋଦ୍ଗମ ହେଉଛି, ତେବେ ଆପଣ ସେ ବିହନଟିକୁ ନେଇକି ଜମିରେ ପକେଇବେ। ଓଡ଼ିଶା କୃଷି ବିଜ୍ଞାନ କେନ୍ଦ୍ର ଯୋଉ ଅଛି ସେମାନେ କିଛିଟା ଯେପରି ଚିନାବାଦାମର TG6, JL24, ସ୍ମୃତି ଏବଂ ସୋରିଷର M27, PT303, YSP2 ଏଇଭଳିଆ ସବୁ ଭେରାଇଟି ସେମାନେ ବାହାର କରିଛନ୍ତି ଯାହାକୁ ଆପଣ ଚାହିଁଲେ OUAT ରୁ ମଧ୍ୟ ନେଇକି ଆଣିପାରିବେ।
1: ଆଚ୍ଛା,
0: ସାଧାରଣତଃ ଆପଣ ଯଦି କିଛି ଗଭର୍ଣ୍ଣମେଣ୍ଟ ସର୍ଟିଫାଏଡ୍ ଦୋକାନୀଙ୍କଠୁ ଆଣୁଛନ୍ତି ତେବେ ଆପଣଙ୍କର ଖର୍ଚ୍ଚଟି କମ୍ ହେବ, କିନ୍ତୁ ଆପଣ ଯଦି ପ୍ରାଇଭେଟ୍ ଦୋକାନୀଠୁ ଆଣୁଛନ୍ତି ଟିକେ ଖର୍ଚ୍ଚଟି ଅଧିକ ରହିବ ବା ମୂଲ୍ୟ ଅଧିକ ରହିବ। ବିହନ ବିଶୋଧନ ନିହାତି ଭାବରେ ତାକୁ କରିବେ। ଯଦି ଆପଣ ଚାହୁଁଛନ୍ତି ପେଷ୍ଟିସାଇଡ୍ ବା ଫଙ୍ଗିସାଇଡ୍ ବ୍ୟବହାର କରିକି ବି ବିହନ ବିଶୋଧନ କରିପାରିବେ। 1-2 ଗ୍ରାମ କାର୍ବେଣ୍ଡାଜିମ୍ ବା ଥିରାମ୍ ବ୍ୟବହାର କରିପାରିବେ 1 କିଲୋ ମଞ୍ଜି ପିଛା। ଆଉ ଯଦି ଆପଣ ଚାହୁଁଛନ୍ତି ଜୈବିକ ପ୍ରଣାଳୀ ଅବଲମ୍ବନ କରିବାକୁ ତେବେ ଆପଣ ବୀଜାମୃତର ବ୍ୟବହାର କରିପାରିବେ,
1: ଯୋଉଟାକି ଆମ ପରିବେଶ ପାଇଁ ଭଲ,
0: ବହୁତ ଭଲ। ମାଟି ପରୀକ୍ଷା କରିବା ଦ୍ୱାରା ଆପଣ ଜାଣିଯିବେ ଆପଣଙ୍କ ମାଟିରେ ନାଇଟ୍ରୋଜେନ୍, ଫସ୍ଫରସ୍, ପୋଟାସିୟମ୍ ବା ପୋଷକ ତତ୍ଵ କେତେ କ'ଣ ରହିଛି, କ'ଣ ଅଭାବ ରହୁଛି ଏବଂ ଆପଣଙ୍କ ଜମିର pH କେତେ ରହିଛି। କାରଣ ଯଦି ଆପଣଙ୍କ pH ବହୁତ ଏସିଡିକ୍ ହୋଇଯାଏ, ମାନେ 5-6 ତଳକୁ ଆପଣଙ୍କ pH ଆସୁଛି, ତେବେ ସେଇଠି ଆପଣଙ୍କୁ ଟିକେ ଚୁନ ମିଶେଇବାକୁ ପଡିବ ମାଟିରେ। ତ ଚୁନ ମିଶେଇବେ କେତେ, 1 ଏକର ପ୍ରତି 25 kg ଚୁନ ମିଶେଇବେ। ଯଦି ଆପଣ ୟୁରିଆ ନେଉଛନ୍ତି, ୟୁରିଆ ବ୍ୟବହାର କରୁଛନ୍ତି, ତେବେ ଆପଣ 2 ବ୍ୟାଗ୍ ୟୁରିଆର ବ୍ୟବହାର କରିପାରିବେ। ଆଉ ଗୋଟେ ଆପଣ ଆଜିକାଲି ଶୁଣିଥିବେ ସମନ୍ୱିତ ଚାଷ ବା ସମନ୍ୱିତ ପୋଷକ ତତ୍ଵ ପରିଚାଳନା। ତ ରସାୟନ ସାରର ବ୍ୟବହାର ଦ୍ୱାରା ଜମିର ଯାହା ବି ଜୈବିକ ଅଂଶ ରହିଛି ତାହା ନଷ୍ଟ ହେଇଯାଉଛି, ଜମିଟି ଖରାପ ହେଇଯାଉଛି। ସ୍ୱାସ୍ଥ୍ୟ ପାଇଁ ଭଲ ରଖିବା ପାଇଁ ଏହି ସମନ୍ୱିତ ପୋଷକ ତତ୍ଵ ବ୍ୟବହାର କରନ୍ତୁ କିମ୍ବା ସମ୍ପୂର୍ଣ୍ଣ ଭାବରେ ଜୈବିକ ପ୍ରଣାଳୀ ବ୍ୟବହାର କରିପାରିବେ। ଜୈବିକ ପ୍ରଣାଳୀ କଲେ ଆପଣଙ୍କୁ ଅର୍ଗାନିକ୍ ମାନ୍ୟୁର୍ ଯଥା ଆପଣଙ୍କର FIM ହେଇଗଲା, ବର୍ମି କମ୍ପୋଷ୍ଟ ହେଇଗଲା, ୟାକୁ ଜିଆ ଖତ ଯୋଉଟା କହୁଛନ୍ତି, ତାକୁ 3-4 ଟନ୍ 1 ହେକ୍ଟର ପ୍ରତି ଆପଣ ତାକୁ ଜମିରେ ଦେଇପାରିବେ। ବିହନ ଯେତେବେଳେ ବୁଣିବାର 15 ଦିନ ପୂର୍ବରୁ ତାହା ଜମିରେ ଦେଇଦେବେ।
1: କେମିତି କଣ ଆମେ ଜଳ ପରିଚାଳନା କରିବା?
0: ଓଡ଼ିଶାର ଅଧିକାଂଶ ତୈଳବୀଜ କ୍ଷେତ୍ର ବର୍ଷା ଆଧାରିତ, ତେଣୁ ଜଳ ପରିଚାଳନା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ବୋଲି କହିପାରିବେ। ଫଳ ଆସିବା ଅବସ୍ଥା, ଫୁଲ ଫୁଟିବା ଅବସ୍ଥା ଏବଂ ମଞ୍ଜି ଗଠନ ସମୟରେ ଆପଣ ନିଶ୍ଚିତ ଭାବରେ ଜଳଟିକୁ ସେଚନ କରିଥିବେ।
1: ଆଚ୍ଛା, ଗଛ ଅଛି ତ ରୋଗ ରହିଛି, କେମିତି କଣ ଆମେ କୀଟ ରୋଗ ପରିଚାଳନା କରିବା?
0: ଆପଣଙ୍କର ବିଭିନ୍ନ ପ୍ରକାର ରସାୟନ ପ୍ରଣାଳୀ ରହୁଛି ଯେଉଁଥିରେ ଆପଣ ରୋଗ ପରିଚାଳନା କରିପାରିବେ, ଏବଂ ଆପଣ ଚାହିଁଲେ ଇଣ୍ଟିଗ୍ରେଟେଡ୍ ପେଷ୍ଟ ମ୍ୟାନେଜମେଣ୍ଟ ଯାହାକୁ ଆମେ ସମନ୍ୱିତ କୀଟ ପରିଚାଳନା ବୋଲି କହୁଛେ, ଆପଣ ସେହି ପଦ୍ଧତିକୁ ଅବଲମ୍ବନ ମଧ୍ୟ କରିପାରିବେ। ସମନ୍ୱିତ ପରିଚାଳନାରେ ଆପଣ ଷ୍ଟିକି ଟ୍ରାପ୍, ଫେରୋମନ୍ ଟ୍ରାପ୍ ଏବଂ ଜୈବିକ ଯୋଉ କୀଟନାଶକ ଯାହାକି ହେଉଛି ବ୍ରହ୍ମାସ୍ତ୍ର, ଅଗ୍ନିଅସ୍ତ୍ର, ସଣ୍ଠାସ୍ତ୍ର, ତାକୁ ସବୁ ବ୍ୟବହାର କରିବା ଦ୍ୱାରା ଅତ୍ୟଧିକ ଭାବରେ ଟିକା ରୋଗ ଯାହା ଚିନାବାଦାମର ଏକ ମୁଖ୍ୟ ରୋଗ ତାକୁ କଣ୍ଟ୍ରୋଲ କରିପାରିବେ। ଏହାଦ୍ୱାରା ମଧ୍ୟ କାଣ୍ଡବିନ୍ଧା ପୋକ ବା ଆପଣ

0: କିଛି ବି ଛୋଟ ଛୋଟ ପୋକ ଯେମିତି ଆପଣଙ୍କର ରହୁଛି ମିଲିବଗ୍, ଆଫିଡ୍, ୟାକୁ ମଧ୍ୟ କଣ୍ଟ୍ରୋଲ କରିପାରିବେ। ଆଜିକାଲି ଓଡ଼ିଶା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଚାଷୀମାନଙ୍କ ପାଇଁ ପମ୍ପ ସେଟ୍, ସ୍ପ୍ରେୟର, କମ୍ବାଇନ୍ ହାର୍ଭେଷ୍ଟର ଆଦି କୃଷି ଯନ୍ତ୍ରପାତିର ସବସିଡିଜ୍ ପ୍ରଦାନ କରୁଛି, ଯାହା ଆପଣଙ୍କର ଇ ଆଧାର କାର୍ଡ ଆଧାରିତ। ତେଣୁ ଆପଣ ନିଜର ଆଧାର କାର୍ଡଟିକୁ ଯାଇକି ସେଠି ଇ KYC ପୂରଣ କଲେ ଆପଣଙ୍କର କ'ଣ କେତେ ଜାଗାରେ ଆପଣ ଚାଷ କରିବାକୁ ଚାହୁଁଛନ୍ତି, ଇଭିନ୍ ଆପଣ ଚାହିଁଲେ ଆପଣ ସେଠି ମଞ୍ଜି ମଧ୍ୟ ମିଳିଥାଏ,
1: ରିହାତିରେ
0: ମିଳିଥାଏ ଏବଂ ମଞ୍ଜି ମାଗଣାରେ ମଧ୍ୟ ମିଳିଥାଏ। ଯେତେକ ଆପଣଙ୍କର ରାଜ୍ୟର ଅନୁଷ୍ଠାନ, କୃଷି ଅନୁଷ୍ଠାନ ଗୁଡିକ ରହିଛି, ସେଠି ଆପଣ କଥା ହେଲେ ଆପଣମାନଙ୍କୁ ବହୁତ କମ୍ ମୂଲ୍ୟ ବା ମାଗଣାରେ ମଧ୍ୟ ଆପଣମାନଙ୍କ ଆଧାର କାର୍ଡ ଦେଖାଇବା ଦ୍ୱାରା ଆପଣ ବୀଜ ବା ଯୋଉ ଆପଣଙ୍କ ମଞ୍ଜି ପାଇପାରିବେ। ସାଧାରଣତଃ ମୁଁ କହିବି ଡାଲି ଜାତୀୟ ଫସଲ, ଯେପରିକି ଆପଣଙ୍କର ମୁଗ, ବିରି କିମ୍ବା କିଛିଟା ମିଲେଟ୍ ଜାତୀୟ ଫସଲ
1: ଏଟ୍ ଏ ଟାଇମ୍ ସେଥିରେ କରିପାରିବା। ଫସଲଟା ତ କରିଦେଲେ ହବନି, ତାକୁ କେମିତି ଅମଳ କରିବା, ତାକୁ ଶୁଖେଇବା, ତାକୁ ସଂରକ୍ଷଣ କରିବା, ଆଉ ସବୁଠାରୁ ବଡ କଥା ହେଲା ପ୍ରକ୍ରିୟାକରଣ, ସେ ବିଷୟରେ କଣ କହିବେ?
0: ଭଲ ଅମଳ ପାଇବା ପରେ ମଧ୍ୟ ଯଦି ଆପଣ ଅମଳ ପରବର୍ତ୍ତୀ ପରିଚାଳନା ବା ଯତ୍ନଟିକୁ ଠିକ୍ ଭାବରେ ନ କରିଥାନ୍ତି, ତେବେ ବଡ଼ ପରିମାଣରେ ଆପଣଙ୍କର କ୍ଷତି ହୋଇଥାଏ। ଅମଳ ପରବର୍ତ୍ତୀ ସମୟରେ ମଧ୍ୟ ଆପଣ ଯତ୍ନ ନେବା ଉଚିତ, ତାହାର ଆର୍ଦ୍ରତାଟିକୁ ଶତକଡ଼ା 7-8% ମଧ୍ୟରେ ଆର୍ଦ୍ରତା ରଖିବା ଉଚିତ। ଏହା ପାଇଁ ଆପଣ ଭଲ ଭାବରେ ତାକୁ ଶୁଖେଇବା ଦରକାର, SHG ଯଦି ବନେଇକି ଏହି ତୈଳବୀଜ ଫସଲ ଉତ୍ପାଦନ କରିକି ତାର ବିକ୍ରୟ କରୁଛନ୍ତି, ତ ଆପଣ ଯଥେଷ୍ଟ ଭାବରେ ଲାଭ ପାଇପାରିବେ ବା କିଛି ଟାଇପ୍ର ଆପଣଙ୍କର ଗଭର୍ଣ୍ଣମେଣ୍ଟ ତରଫରୁ ସବସିଡି ମଧ୍ୟ ପାଇପାରିବେ। FPO ମାଧ୍ୟମରେ ମିଳିତ ଭାବରେ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରାଗଲେ ପ୍ରତ୍ୟେକ ଚାଷୀ ପାଇଁ ପୃଥକ ପୃଥକ ଭାବରେ ଯନ୍ତ୍ର କିଣିବାର ଖର୍ଚ୍ଚ କମିଯାଇଥାଏ, କାରଣ ସରକାର ଏହି ଯନ୍ତ୍ରଟିକୁ ଆପଣମାନଙ୍କୁ ଆଣିକି ଦେଇଥାନ୍ତି,
1: ରିହାତିରେ
0: ଦେଇଥାନ୍ତି।
1: ବହୁତ ଭଲ କଥା, ତୈଳବୀଜ ଚାଷ ଗୋଟେ ଲାଭଜନକ ଚାଷ, ଆପଣ ଚାଷୀ ଭାଇ ଭଉଣୀମାନଙ୍କୁ କଣ କହିବାକୁ ଚାହିଁବେ?
0: ଖାଲି ଆପଣ ଧାନ ଗହମ ଚାଷ କରିକି ଜମିଟିକୁ ମଧ୍ୟ ଖରାପ କରୁଛନ୍ତି, ଆର୍ଥିକ ଅବସ୍ଥାରେ ଉନ୍ନତି ମଧ୍ୟ ଆଣିପାରୁନାହାନ୍ତି। ତେଣୁ ତୈଳବୀଜ ଚାଷ କରିବା ଦ୍ୱାରା ଆପଣ ନିଜ ଆର୍ଥିକ ଅବସ୍ଥାରେ ଉନ୍ନତି ଆଣନ୍ତୁ, ନିଜ ଆର୍ଥିକ ଅବସ୍ଥାକୁ ପରିବର୍ତ୍ତନ କରନ୍ତୁ, ଆମ ସୋସାଇଟିର ଆର୍ଥିକ ଅବସ୍ଥାକୁ ବି ଉନ୍ନତ କରନ୍ତୁ, ଏବଂ ଏହି ତୈଳବୀଜ ଚାଷ ଲାଗି ଓଡ଼ିଶା ଏକ ସମୃଦ୍ଧ ରାଜ୍ୟ ଭାବରେ ପରିଚିତ ହେଉଥାଏ।
1: ବହୁତ ଭଲ କଥା, ଯାହା ହଉ ଆଜି ଆପଣ ଆମ ଷ୍ଟୁଡିଓକୁ ଆସିଲେ ଏବଂ ଆଲୋଚନା କଲେ ଆର୍ଥିକ ଉନ୍ନତି ପାଇଁ ତୈଳବୀଜ ଚାଷ। ଆଶା କରୁଛୁ ଆମର ଚାଷୀ ଭାଇ ଭଉଣୀମାନେ ଫସଲରେ ବିବିଧିକରଣ ଆଣନ୍ତୁ, ଆର୍ଥିକ ଉନ୍ନତି ପାଇଁ ତୈଳବୀଜ ଜାତୀୟ ଫସଲକୁ ଚାଷ କରନ୍ତୁ, ଯାହାକି ଆମର ବର୍ତ୍ତମାନ ସମୟ ପାଇଁ, ବର୍ତ୍ତମାନର ଉଦ୍ୟୋଗ ଶିଳ୍ପ ପାଇଁ, ବର୍ତ୍ତମାନ ଚାଷ ଶିଳ୍ପ ପାଇଁ ଏକ ଲାଭଜନକ ଫସଲ। ଶ୍ୱେତସିକ୍ତା ମ୍ୟାଡମ୍, ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ, ବିଶେଷ କରି ଆମର ଅନୁଷ୍ଠାନ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର।

0: ମାଗୁଣୀ
1: ହଁ
0: ଶୁଣିଲ ତ?
1: ବଢିଆ କଥା ସବୁ କହିଲେ, ଗୁରୁତ୍ୱପୂର୍ଣ୍ଣ କଥା, ସବୁ ତ ଆମ କାମରେ ଲାଗିବ। ଆଉ ଯଦି ଚାଷୀ ମାନେ ତାକୁ ମନ ଦେଇକି କାମରେ ଲଗାନ୍ତି, ଭଲ ଦି ପଇସା ରୋଜଗାର କରିବେ।
0: ମହାଶୟଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ
1: ଅନେକ ଅନେକ ସାଧୁବାଦ।
0: ତାହେଲେ ମାଗୁଣୀ,
1: ହଁ,
0: ଆଉ ବଜାରର ଭାଉ ଜାଣିବେନି?
1: ବଜାର ଦର ତ
0: ହଁ
1: ନିହାତି ଭାବେ ଆମେ ଚାଷୀ ବନ୍ଦୀ ଲୋକ ଶୁଣିବା ନା। ଆଉ
2: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବା ଦର ହେଉଛି ଆଳୁ କିଲୋ ପ୍ରତି 29 ଟଙ୍କା, ପିଆଜ କିଲୋ ପ୍ରତି 46 ଟଙ୍କା, ଟମାଟୋ କିଲୋ ପ୍ରତି 23 ଟଙ୍କା, ଲଙ୍କା କିଲୋ ପ୍ରତି 62 ଟଙ୍କା, ରସୁଣ କିଲୋ ପ୍ରତି 190 ଟଙ୍କା, ଅଦା କିଲୋ ପ୍ରତି 100 ଟଙ୍କା, ଗାଜର କିଲୋ ପ୍ରତି 31 ଟଙ୍କା ଏବଂ ଭେଣ୍ଡି କିଲୋ ପ୍ରତି 37 ଟଙ୍କା। ମନେ ରଖନ୍ତୁ, ପ୍ରକାଶ କରାଯାଇଥିବା ପନିପରିବାର ଦର ବିଭିନ୍ନ ଜିଲ୍ଲା ତଥା ହାଟ ବଜାରରେ ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ କମ୍ ବେଶୀ ହେବାର ସମ୍ଭାବନା ରହିଛି। ତାହେଲେ ମାଗୁଣୀରେ
1: ହଁ
0: କାର୍ଯ୍ୟକ୍ରମକୁ ରଖିବା।
1: ଆଉ ରଖିବା କଣ ଭାଇ, ଇଏ ମେନ ବର୍ତ୍ତମାନ ଯୋଉ ଟିକେ ଲଘୁଚାପ ଉଠେଇଛି, ଆଉ ପାଣିପାଗ ବିଷୟ ଶୁଣିଦବା ନା।
0: ମାଗୁଣୀ, ଚାଷୀ ବନ୍ଦୀ ଲୋକ, ପାଣିପାଗ ଶୁଣିବା ତାପରେ ଉଠିବା। ଆଉ
1: ଠିକ କହିଛ।

0: ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ମୁତାବକ ଆଗାମୀ 24 ଘଣ୍ଟା ମଧ୍ୟରେ ଓଡ଼ିଶାର ସମସ୍ତ ଜିଲ୍ଲାରେ ବିଶେଷକରି ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପବନର ବେଗ ଘଣ୍ଟା ପ୍ରତି 40-50 କିଲୋମିଟର ପର୍ଯ୍ୟନ୍ତ ରହିପାରେ। ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ବଜ୍ରପାତ ସହିତ ବର୍ଷା ହେବାର ସମ୍ଭାବନା ରହିଛି।
1: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।

0: संकट के समय प्रधानमंत्री फसल बीमा योजना किसानों के लिए वरदान है।
1: अब सूखा पड़े या बाढ़ आ जाए कोई डर नहीं, अब ओले पड़े या कीट पतंगे फसल खा जाए कोई फिक्र नहीं,
2: क्योंकि हमने लिया है प्रधानमंत्री फसल बीमा।
3: बुआई से फसल कटाई तक हर जोखिम का दावा, न्यूनतम प्रीमियम पर अधिकतम भुगतान का वादा।
4: योजना से हर साल जुड़ रहे हैं 5 करोड़ से ज्यादा किसान, अब आपकी है बारी।
3: नजदीकी कृषि कार्यालय, सहकारी समिति, बैंक शाखा, अधिकृत बीमा कंपनी या जनसेवा केंद्र में स्वेच्छा से करा सकते हैं पंजीकरण।
4: फसल बीमा पोर्टल या फसल बीमा ऐप द्वारा भी कराया जा सकता है पंजीकरण।
3: प्रधानमंत्री फसल बीमा योजना, आपकी फसलों का संपूर्ण सुरक्षा कवर। कृषि एवं किसान कल्याण मंत्रालय, भारत सरकार।
5: शुणुले भारत सरकार कृषि एवं कृषक कल्याण मंत्रालय द्वारा प्रायोजित कार्यक्रम किसान बाणी आकाशवाणी कटक।
6: वर्तमान समाचार मुख्यांश सह मु सुभाष चंद्र शतपथी। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଭାରତ ଅଧ୍ୟକ୍ଷତାରେ ଆରମ୍ଭ ହେଲା ଦୁଇଦିନିଆ ବ୍ରିକ୍ସ ଶିଖର ସମ୍ମିଳନୀ। ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବ ଆଧାରରେ ପ୍ରକାଶ ପାଇଲା ଦିଲ୍ଲୀ ଘୋଷଣାନାମା। ଆଗାମୀ 20 ବର୍ଷ ପାଇଁ ନୂତନ ତଥା ମହତ୍ୱାକାଂକ୍ଷୀ ରୂପରେଖ ପ୍ରସ୍ତୁତ ଉପରେ କାର୍ଯ୍ୟ କରିବାକୁ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ବିଶ୍ୱର ବିଭିନ୍ନ ପ୍ରାନ୍ତରରେ ଜାରି ରହିଥିବା ସଂଘର୍ଷ ପରିସ୍ଥିତି ଉପରେ ଚିନ୍ତା ପ୍ରକଟ କଲେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ର। ବ୍ରିକ୍ସ ଶିଖର ସମ୍ମିଳନୀର ସମାପନୀ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଭିନ୍ନ ମତ ସତ୍ତ୍ୱେ ବ୍ରିକ୍ସ ସହଯୋଗ ପାଇଁ ସହଭାଗୀ ପ୍ରତିବଦ୍ଧତା ସ୍ପଷ୍ଟ ହୋଇଛି। ପୁରୁଣା ସଂସ୍ଥା ଏବଂ ଢାଞ୍ଚାରେ ପରିବର୍ତ୍ତନ ସହ ବୈଶ୍ୱିକ ସଂସ୍ଥାଗୁଡ଼ିକରେ ସଂସ୍କାର ଆଣିବା ଆବଶ୍ୟକ। ପ୍ରମୁଖ ବୈଶ୍ୱିକ ସଂସ୍ଥାରେ ସବୁ ଦେଶର ପ୍ରତିନିଧିତ୍ୱ, ଉତ୍ତରଦାୟିତ୍ୱ ଏବଂ ନିୟମ ପ୍ରସ୍ତୁତିରେ ଭୂମିକା ରହିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବ୍ରିକ୍ସ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ। ସୀମାପାର ଆତଙ୍କବାଦ ଷଡ଼ଯନ୍ତ୍ର ପ୍ରତିହତ ଲକ୍ଷ୍ୟ ନେଇ ଜାମ୍ମୁ କାଶ୍ମୀରର 10ଟି ସ୍ଥାନରେ ଏନ୍ଆଇଏର ଖାନତଲାସୀ। ଦୁବାଇରେ ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ରାଜ୍ୟବ୍ୟାପୀ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି ଏବଂ ବାଲେଶ୍ୱରଠାରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କିତ ପୂର୍ବାଞ୍ଚଳ ରେଞ୍ଜ ଅଧୀନସ୍ଥ ଜିଲ୍ଲାଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି।

ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 8:01। ପ୍ରଚାର କରୁଛୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଗୀତଟି ନେଇଛୁ ଜୋ ଜିତା ୱହି ସିକନ୍ଦର ଚଳଚ୍ଚିତ୍ରରୁ। ଗୀତକଣ୍ଠରେ ଗାଇଛନ୍ତି ଶିଳ୍ପୀ ଉଦିତ ନାରାୟଣ ଏବଂ ସାଧନା ସାରଗାମ।

ପରବର୍ତ୍ତୀ ଗୀତଟି ଦେଦକଣ୍ଠରେ ଗାଇଛନ୍ତି ଶିଳ୍ପୀ ଏସ୍ପି ବାଲସୁବ୍ରମଣ୍ୟମ ଏବଂ ଲତା ମଙ୍ଗେସ୍କର। ଚଳଚ୍ଚିତ୍ର ହମ୍ ଆପ୍କେ ହେଁ କୌନ୍।

ପରବର୍ତ୍ତୀ ଗୀତଟି ଦେଦକଣ୍ଠରେ ଗାଇଛନ୍ତି ଶିଳ୍ପୀ ଏସ୍ପି ବାଲସୁବ୍ରମଣ୍ୟମ ଏବଂ ଲତା ମଙ୍ଗେସ୍କର। ଚଳଚ୍ଚିତ୍ର ହମ୍ ଆପ୍କେ ହେଁ କୌନ୍।

କାର୍ଯ୍ୟକ୍ରମ ଶେଷରେ ଗୀତଟି ନେଇଛୁ ଆଫ୍ କି ଖାତିର ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ଶିଳ୍ପୀ ସୁନିଧି ଚୌହାନ ଏବଂ କଲସି ଖେର।

ଜିତା। ଆଜିର ଚଳଚ୍ଚିତ୍ର ଗୁଡ଼ିକ ଥିଲା ଜୋ ଜିତା ବହି ସିକନ୍ଦର, ହମ୍ ଆପ୍କେ ହେ କୌନ୍, ହମ୍ ଆପ୍କେ ଦିଲ୍ ମେ ରହତେ ହେଁ, ଆ ଅବ ଲୌଟ ଚଲେ ଏବଂ ଆପ୍କି ଖାତିର। ଆକାଶବାଣୀ ବାରିପଦା ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବିଜ୍ଞାନ ବାର୍ତ୍ତା। ଆଜିର ଆଲୋଚନାର ବିଷୟ ରହିଛି ଅଟିଜିମ୍ ରୋଗର ଲକ୍ଷଣ, କାରଣ ଓ ପ୍ରତିକାର। ଆଲୋଚନା କରିଛନ୍ତି ସ୍ମିତା ଦାସ।

ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ସ୍ୱାଗତ ଜଣାଉଛି ଆମର ଆଜିର ବିଜ୍ଞାନ ବାର୍ତ୍ତା କାର୍ଯ୍ୟକ୍ରମ। ଶ୍ରୋତା ବନ୍ଧୁ, ଆଜି ଏଥିରେ ଆପଣମାନଙ୍କ ପାଇଁ ଅଟିଜିମ୍ ରୋଗର କାରଣ, ଲକ୍ଷଣ ଓ ପ୍ରତିକାର ସମ୍ପର୍କିତ ଏକ ବିଜ୍ଞାନ ଭିତ୍ତିକ ଆଲୋଚନାଟିଏ ପ୍ରସ୍ତୁତ କରିଅଛୁ। ଦେଖିଲି ଜଣେ ମା ତାଙ୍କର ଗୋଟେ 10ମ ଶ୍ରେଣୀ ଛାତ୍ରୀ ଥିବା ଝିଅକୁ ସବୁକିଛି ବୁଝାଇ ଖୁଆଇ ଦେଉଛନ୍ତି। ଝିଅଟିର କଥା ମୁଁ କିଛି ବୁଝିପାରିଲିନି ଏବଂ ସେ ମଧ୍ୟ ଠିକରେ ଚାଲିବା, ଲେଖିବା ଆଦି କାର୍ଯ୍ୟ କରିପାରୁନଥିଲା। ଝିଅଟି ଶ୍ରେଣୀଗୃହକୁ ଯିବା ପରେ ସେହି ମା ଜଣଙ୍କ କହିଲେ, ମୋ ଝିଅ ଅଟିଜିମ୍ର ପେସେଣ୍ଟ, ତେଣୁ ପ୍ରତ୍ୟେକ ଦିନ 10ଟାରୁ 4ଟା ପର୍ଯ୍ୟନ୍ତ ତା ସହିତ ମୁଁ ରହି ତା'ର କିଛି ବିକାଶ ପାଇଁ ଚେଷ୍ଟା ଜାରି ରଖିଛି। ଯେହେତୁ ବାରିପଦାରେ ସେମିତି ବିଶେଷ ସ୍କୁଲ ନାହିଁ, ତେଣୁ ସେ ତା'ର ଯତ୍ନ ନିଜେ ନେଉଛନ୍ତି। ଏହି ଅଟିଜିମ୍ ଝିଅଟିକୁ ଦେଖିବା ପରେ, ତା ସହିତ କଥା ହେବା ପରେ ଏ ସମ୍ପର୍କରେ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ ମନସ୍ଥ କଲି। ଶ୍ରୋତାବନ୍ଧୁ, ଅଟିଜିମ୍ ହେଉଛି ଏକ ସ୍ନାୟୁଜନିତ ସମସ୍ୟା, ଯାହାକି ପରିବେଶ ତଥା ଜେନେଟିକ୍ ବେସିସ୍ରେ ମଧ୍ୟ ହୋଇଥାଏ। ଏହା ଗୋଟିଏ ପିଲାକୁ ମାନସିକ ଅନଗ୍ରସର କରାଇଥାଏ ଏବଂ ବେଳେବେଳେ ଶାରୀରିକ ଅକ୍ଷମତା ମଧ୍ୟ ଦେଇଥାଏ। ଶ୍ରୋତାବନ୍ଧୁ, ଅକ୍ଷମତା ମାନବ ଜୀବନର ଏକ ଅଂଶବିଶେଷ। ମଣିଷ ଯେତେ ସ୍ୱାସ୍ଥ୍ୟବାନ, ବୁଦ୍ଧିମାନ ଓ କୁଶଳୀ ହେଉ ପଛେ, ସମସ୍ତଙ୍କ ପାଖରେ ଅକ୍ଷମତା ବିଭିନ୍ନ ଭାବରେ ପରିଲକ୍ଷିତ ହୋଇଥାଏ। ସୁସ୍ଥ ବ୍ୟକ୍ତି ପାଖରେ ରାଗ, କ୍ରୋଧ, ଭୟ, ବିତୃଷ୍ଣା, ଆବେଗ ପ୍ରଭୃତି ମଧ୍ୟ ଦେଖାଦେଇଥାଏ। ଅକ୍ଷମତା ଭିନ୍ନକ୍ଷମ ଶିଶୁ ବା ବ୍ୟକ୍ତିଙ୍କ ପାଖରେ ବିଶେଷ ଭାବରେ ଦେଖିବାକୁ ମିଳିଥାଏ। ଲକ୍ଷଣ ଏବଂ କାରଣଗତ ହେତୁ ଭିନ୍ନକ୍ଷମ ଅକ୍ଷମତାକୁ 21 ପ୍ରକାରର ଶ୍ରେଣୀଭୁକ୍ତ କରାଯାଇଛି। ବିଶେଷ ଭାବରେ ଦୃଷ୍ଟିଗତ ସମସ୍ୟା, ଶାରୀରିକ, ବୁଦ୍ଧିଗତ ଓ ବିକାଶାତ୍ମକ, ସ୍ନାୟୁବିକ, ରକ୍ତଗତ ଅକ୍ଷମତା ଇତ୍ୟାଦି। ଅନ୍ୟ ଭାବରେ କହିବାକୁ ଗଲେ, ଏହି ଭିନ୍ନକ୍ଷମ ଶିଶୁଙ୍କ ମଧ୍ୟରୁ କିଏ କିଏ ଦୃଷ୍ଟିବାଧିତ, ଶ୍ରବଣବାଧିତ, ବାକ୍ ବାଧିତ, ଚଳତଶକ୍ତି ରହିତ, ବାମନ, ବୌଦ୍ଧିକ ଅନଗ୍ରସର, କୁଷ୍ଠରୋଗରୁ ଆରୋଗ୍ୟ ବ୍ୟକ୍ତି, ମାଂସପେଶୀ ଅନିୟମିତତା, ସ୍ନାୟୁଜନିତ ସମସ୍ୟା, ରକ୍ତ ଶିକୁଳି ଭଳି ଅସୁବିଧାରେ ପଡ଼ିଥାନ୍ତି। ଅଟିଜିମ୍ ହେଉଛି ବୁଦ୍ଧିଗତ ବା ବିକାଶାତ୍ମକ ଅକ୍ଷମତାର ଅନ୍ତର୍ଭୁକ୍ତ। ଅଟିଜିମ୍କୁ ସ୍ୱପରାୟଣତା, ସ୍ୱଲୀନତା, ଆତ୍ମବିମୋହ କୁହାଯାଇପାରେ। ଅଟିଜିମ୍ ଆକ୍ରାନ୍ତ ପିଲାମାନେ ସୁସ୍ଥ ସବଳ ଦେଖାଯାଇଥାନ୍ତି, ମାତ୍ର ମସ୍ତିଷ୍କର ଗଠନ ବା ଆଘାତ ହେତୁ ଏବଂ କେତେକ ବିଶେଷ ଅସୁବିଧା କାରଣରୁ ସେମାନଙ୍କଠାରେ ଅକ୍ଷମତା ଦେଖାଦେଇଥାଏ। ମସ୍ତିଷ୍କର ସ୍ନାୟୁବିକ ଅସୁବିଧା ହେତୁ କେତେକ ପିଲା ନିଜର ଭାବକୁ ଠିକ୍ ଭାବରେ ପ୍ରକାଶ କରିପାରନ୍ତି ନାହିଁ। ସମାଜର ବା ସମବୟସ୍କ ପିଲା ବା ପରିବାର ବର୍ଗ ଲୋକଙ୍କ ପାଖରେ ମଧ୍ୟ ନିଜର ଭାବକୁ ଠିକ୍ ଭାବରେ ଉପସ୍ଥାପନା କରିପାରନ୍ତି ନାହିଁ। ଶ୍ରୋତାବନ୍ଧୁ, ଶିଶୁଟିଏ 2.5ରୁ 3 ବର୍ଷ ହେଲା ବେଳକୁ ଅଟିଜିମ୍ର କେତେକ ଲକ୍ଷଣ ତାଙ୍କଠାରେ ବାରି ହୋଇଯାଏ। ପିତାମାତା, ପରିବାର ଲୋକ, ଆତ୍ମୀୟ ସ୍ୱଜନ ତଥା ସାଇ ପଡ଼ୋଶୀ ଠିକ୍ ଭାବରେ ପର୍ଯ୍ୟବେକ୍ଷଣ କଲେ ଅଟିଜିମ୍ର ଲକ୍ଷଣମାନ ପ୍ରକାଶ ପାଇଥାଏ ଏବଂ ଜଣାପଡ଼ିଥାଏ। ଅଟିଜିମ୍ ଆକ୍ରାନ୍ତ ପିଲାଙ୍କ ଭିତରୁ ପ୍ରାୟ 60ରୁ 70% ପିଲାଙ୍କ ପାଖରେ ବୁଦ୍ଧିଗତ ଅସ୍ୱାଭାବିକତା ଦେଖାଦେଉଥିବା ବେଳେ ଅନ୍ୟ ପିଲାଙ୍କ ପାଖରେ ଅତି ବୁଦ୍ଧିମାନ ବା ସାଧାରଣ

ବୁଦ୍ଧିସମ୍ପନ୍ନ ଲକ୍ଷଣମାନ ଦେଖିବାକୁ ମିଳିଥାଏ। ଏହି ପିଲାମାନେ ବିଭିନ୍ନ ପ୍ରତିଭାର ଅଧିକାରୀ ବୋଲି ଗବେଷଣାରୁ ଜଣାଯାଏ। ବଂଶଗତ ବା ଶାରୀରିକ କାରଣ ହେତୁ ପ୍ରାୟତଃ ଅଟିଜିମ୍ ଆକ୍ରାନ୍ତ କରିଥାଏ। ସାମାଜିକ ଓ ମାନସିକ ସମସ୍ୟାମାନ ଅନ୍ୟ ଆନୁଷଙ୍ଗିକ କାରଣ ହୋଇପାରେ। ଶିଶୁ ଜନ୍ମ ନେଲାବେଳେ କେତେକ ବିଶେଷ ଅସୁବିଧା ଯେମିତିକି ପ୍ରଚୁର ରକ୍ତସ୍ରାବ, ରୋଗ ପ୍ରତିରୋଧକ ଶକ୍ତିର ଅଭାବ, ଜୈବିକ ଓ ସ୍ନାୟୁବିକ ଅସ୍ୱାଭାବିକତା, ରେଟିକୁଲାର ଆକ୍ଟିଭେସନ୍ ସିଷ୍ଟମରେ କ୍ଷୁଦ୍ରାଣୁ ଥିଲେ ଅଟିଜିମ୍ ହେବାର ଆଶଙ୍କା ରହିଥାଏ। ଶ୍ରୋତାବନ୍ଧୁ, ଅଟିଷ୍ଟିକ୍ ପିଲା ସାଧାରଣତଃ ସିଧାସଳଖ ମୁହଁକୁ ଚାହିଁ କଥା ହେବାକୁ କୁଣ୍ଠା ପ୍ରକାଶ କରିଥାନ୍ତି। ମୁହଁକୁ ବୁଲେଇ ବଙ୍କେଇ ଅସ୍ୱାଭାବିକ ସ୍ୱରରେ କଥା କହିଥାନ୍ତି। ସେମାନଙ୍କ ଭାବଭଙ୍ଗୀ ଚାଲିଚଳନ ସାଧାରଣ ବୟସ୍କ ପିଲାଙ୍କଠାରୁ ଟିକେ ଅଲଗା ହୋଇଥାଏ। ସେମାନେ ଏକୁଟିଆ ରହିବାକୁ ପସନ୍ଦ କରନ୍ତି। ନିଜକୁ ବା ଅନ୍ୟକୁ ବାଡ଼େଇବା ବା ସେହିଭଳି କାମୁଡ଼ିବା, ଏଣେତେଣେ ବୁଲିବା, ନିଜକୁ ଆଘାତ ଦେବା ସହ ଜୋରରେ ଚିତ୍କାର କରିଥାନ୍ତି। ଏଭଳି ପିଲା ମନକୁ ମନ ହସିଥାଏ, ଖେଳିଥାଏ, ବେଳେବେଳେ ବିଭିନ୍ନ ସ୍ୱରଭଙ୍ଗୀରେ ଉଚ୍ଚାରଣ କରିଥାଏ। କଥା କହିବା ଶୈଳୀରେ ବିଭିନ୍ନତା ବା ଅସ୍ୱାଭାବିକତା ତାଠାରେ ପରିଲକ୍ଷିତ ହୋଇଥାଏ। ସେହି ପିଲାଟି ସର୍ବଦା ନିଜ ଦୁନିଆରେ ରହିବାକୁ ଭଲ ପାଏ। କେତେକ କଥା କହିବାକୁ ଆଦ୍ୟ ପସନ୍ଦ କରୁନଥିବା ବେଳେ କେତେଜଣ ବିଳମ୍ବରେ କଥା ହୁଅନ୍ତି। ବେଳେବେଳେ କ୍ରୋଧରେ କର୍କଶ ବା ଟାଣ କଥା ମଧ୍ୟ କହିପାରନ୍ତି। ଏକା ପ୍ରକାର କାମକୁ ବାରମ୍ବାର ମଧ୍ୟ କରିଥାନ୍ତି। ଶ୍ରୋତାବନ୍ଧୁ, ଅଟିଜିମ୍ ଶିଶୁଙ୍କ ପାଇଁ ଏକ ସାମୟିକ ଅକ୍ଷମତା ବୋଲି ବିବେଚନା କରାଯାଇପାରେ, ଯଦିଓ କେତେକ କ୍ଷେତ୍ରରେ ବିଶେଷ ସକ୍ଷମତା ମଧ୍ୟ ପରିଲକ୍ଷିତ ହୋଇଥାଏ। କେତେକ ବିଷୟ ପ୍ରତି ଧ୍ୟାନ ଦେଲେ କିଛିଟା ସୁଧାର ହେବାର ସମ୍ଭାବନା ଥାଏ। ବିଶେଷ କରି ପିଲାଟି ସହିତ ଧୈର୍ଯ୍ୟର ସହିତ କଥା ହେବା, ତା କଥାକୁ ବୁଝିବା, ଅନ୍ୟମାନଙ୍କ କଥାକୁ ଧୈର୍ଯ୍ୟର ସହିତ ଶୁଣିବା ପାଇଁ ଶିଶୁଟିକୁ ପ୍ରୋତ୍ସାହିତ କରିବା, ଶିଶୁଟି ଅନ୍ୟମାନଙ୍କ ସହିତ ମିଳାମିଶା ଚଳିବା ପାଇଁ ପରିବେଶ ତିଆରି କରିବା ଓ ସେଥିପାଇଁ ପ୍ରୋତ୍ସାହିତ କରିବା। ସୁଦକ୍ଷ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଶିଶୁଟିର ଚିକିତ୍ସା ଯଥାଶୀଘ୍ର କରାଇ ନେଲେ ଭଲ। କଥାବାର୍ତ୍ତା, ଶାରୀରିକ ବ୍ୟାୟାମ, ବ୍ୟବହାରିକ ପରିବର୍ତ୍ତନ ପାଇଁ ପ୍ରବର୍ତ୍ତାଇବା, ଖେଳ ମାଧ୍ୟମରେ କିଛି ମାତ୍ରାରେ ସୁଧାର ଆସିପାରେ। ଏମାନଙ୍କୁ ବୁଝିବା ଏବଂ ବୁଝାଇବା ତଥା ଶିକ୍ଷା ଦେବା ପାଇଁ ଅସୀମ ଧୈର୍ଯ୍ୟ, ସ୍ନେହ, ଆଦର ଆବଶ୍ୟକ ହୋଇଥାଏ। ସ୍ୱତନ୍ତ୍ର ତାଲିମ ପ୍ରାପ୍ତ ଶିକ୍ଷକ, ବ୍ୟକ୍ତି, ଅଭିଜ୍ଞ ଡାକ୍ତରୀ ଜ୍ଞାନ ସମ୍ପନ୍ନ ବ୍ୟକ୍ତିଙ୍କ ଦ୍ୱାରା ଚିକିତ୍ସା କଲେ ଉପକାର ମିଳିବାର ସମ୍ଭାବନା ଅଧିକ ହୋଇଥାଏ। ଅଟିଜିମ୍ ପିଲାଙ୍କର ବ୍ୟବହାରିକ ତଥା ପ୍ରଜ୍ଞା ପ୍ରକାଶ ପାଇଁ ଅନୁକୂଳ ପରିସ୍ଥିତି ପ୍ରସ୍ତୁତ କରିବା, ପସନ୍ଦ ଏବଂ ଗ୍ରହଣୀୟ ଶିକ୍ଷା ପଦ୍ଧତି ଦକ୍ଷ ଶିକ୍ଷକଙ୍କ ଦ୍ୱାରା ପ୍ରଦାନ କରିବା ପାଇଁ ଉଦ୍ୟମ ହେବା ଆବଶ୍ୟକ। ଶ୍ରୋତାବନ୍ଧୁ, ଅଟିଜିମ୍ ଏକ ବିକାଶ ବାଧକ ପ୍ରକ୍ରିୟା। ଖାଲି 1.5 ବର୍ଷରୁ 3 ବର୍ଷ ପିଲା ନୁହନ୍ତି, କେତେକ କ୍ଷେତ୍ରରେ 8ରୁ 9 ବର୍ଷରେ ମଧ୍ୟ ଅଟିଜିମ୍ ପରିଲକ୍ଷିତ ହୋଇଥାଏ। ଅଟିଜିମ୍ ଗୋଟିଏ ସାମାଜିକ କଥୋପକଥନ ଅନିୟମିତତା। ଆଜି ବହୁବିଧ ସୁବିଧା ଓ ବ୍ୟବସ୍ଥାମାନ ଉପଲବ୍ଧ ହେଲାଣି। ଅଟିଷ୍ଟିକ୍ ପିଲାଙ୍କୁ ଭଲ କରିବାରେ 4 ଜଣଙ୍କର ପ୍ରମୁଖ ଭୂମିକା ରହିଅଛି: ପିତାମାତା, ଶିଶୁ ମନୋଚିକିତ୍ସକ ଓ ଦକ୍ଷ ତାଲିମ ପ୍ରାପ୍ତ ସ୍ୱତନ୍ତ୍ର ଶିକ୍ଷକ। ପିଲାଟି ଏକ ମୁହୂର୍ତ୍ତରେ କ'ଣ କରୁଛି ତାକୁ ବିଚାରକୁ ନେଇ ଆନୁଷଙ୍ଗିକ ସୁବିଧା ଯୋଗାଇବା ଦରକାର। ଅଟିଜିମ୍ ଏକ ରୋଗ, ଅସୁସ୍ଥତା ଅଂଶଭୁକ୍ତ ବୋଲି ଭାବିବା ଠିକ୍ ହେବନି, ବରଂ ଏହା ଏକ ଭିନ୍ନ ଧରଣର ବ୍ୟବହାର ବୋଲି ଧରି ସୁଧାର ଆଣିବାକୁ ଚେଷ୍ଟା ହେଲେ ଅଟିଷ୍ଟିକ୍ ଶିଶୁଟି ସମାଜର ମୁଖ୍ୟ ସ୍ରୋତକୁ ଫେରିବାର ସମ୍ଭାବନା ରହିଛି। ଶ୍ରୋତାବନ୍ଧୁ, ଏଠାରେ ମୁଁ ଆପଣମାନଙ୍କୁ ଜଣାଉଛି, ହିନ୍ଦୀ ଚଳଚ୍ଚିତ୍ରର ତାରେ ଜମିନ ପର୍ ସିନେମାରେ ଯେଉଁ ଶିଶୁଟିକୁ ନେଇ କାହାଣୀଟି ଗଢ଼ି ଉଠିଥିଲା, ସେ ମଧ୍ୟ ଏକ ଅଟିଷ୍ଟିକ୍ ଶିଶୁ ଥିଲା। ଜଣେ ସଫଳ ଶିକ୍ଷକର ଭୂମିକାକୁ ଅମୀର ଖାନ ଭଲ ଭାବରେ ନିଭାଇଥିଲେ ଏବଂ କିପରି ଭାବରେ ଗୋଟିଏ ଅଟିଷ୍ଟିକ୍ ଶିଶୁକୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବାରେ ସାହାଯ୍ୟ କରାଯାଇପାରେ ତାହା ଏହି ସିନେମାରେ ପ୍ରତିଫଳିତ ହୋଇଥିଲା। ଶ୍ରୋତାବନ୍ଧୁ, ଶିଶୁ ହସିଲେ ଜଗତ ହସେ। ଅଟିଷ୍ଟିକ୍ ଅକ୍ଷମତା ସମ୍ପନ୍ନ ପିଲାଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସମାଜର ସବୁ ବର୍ଗର ବ୍ୟକ୍ତିବିଶେଷ, ପରିବାର ଲୋକ, ସରକାର ତଥା ସ୍ୱତନ୍ତ୍ର ଶିକ୍ଷା ତାଲିମ ପ୍ରାପ୍ତ ଶିକ୍ଷକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କର ସମସ୍ୟା ଆଡ଼କୁ ସାମାନ୍ୟ ଦୃଷ୍ଟି ଦେଲେ ଅଟିଜିମ୍ ଆକ୍ରାନ୍ତ ପିଲାଙ୍କର ମେଧାର ବିକାଶ ଘଟିବ। ଶ୍ରୋତାବନ୍ଧୁ, ଆଜିର ବିଜ୍ଞାନ ବାର୍ତ୍ତା କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ଆଜି ଏଥିରେ ଅଟିଜିମ୍ ରୋଗ ସମ୍ପର୍କିତ ଏକ ଆଲୋଚନାଟିଏ ଆପଣମାନଙ୍କ ପାଇଁ ପ୍ରସ୍ତୁତ କରିଥିଲୁ। ଆପଣମାନଙ୍କୁ ଆମ କାର୍ଯ୍ୟକ୍ରମ କେମିତି ଲାଗିଲା ଆମକୁ ଚିଠି ଲେଖି ନିଶ୍ଚୟ ଜଣାଇବେ। ଆମକୁ ଚିଠି

0: ଲାଗିଛି ବିଜ୍ଞାନ ବାର୍ତ୍ତା ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନ୍କୋଡ଼୍ 7570002 ରହୁଛି।
1: ଶେଷ ହେଲା କାର୍ଯ୍ୟକ୍ରମ ବିଜ୍ଞାନ ବାର୍ତ୍ତା ଆକାଶବାଣୀ ବାରିପଦା। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଗୀତ ଅତୀତ। ଗୀତରେ ନେଇଛୁ ମାନବ ଅଭିମାନ ଚଳଚ୍ଚିତ୍ରରୁ। କଣ୍ଠଦାନ କରିଛନ୍ତି ଶିଳ୍ପୀ ମହମ୍ମଦ ତାଜ।

ଶୁଣୁଥିଲେ କାର୍ଯ୍ୟକ୍ରମ ଗୀତ ଅତୀତ। ଚଳଚ୍ଚିତ୍ରଟି ନେଇଥିଲୁ ମାନ ଅଭିମାନ। କଣ୍ଠଦାନ କରିଥିଲେ ଶିଳ୍ପୀ ମହମ୍ମଦ ତାଜ। ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ରାଷ୍ଟ୍ରୀୟ ପ୍ରସାରଣ ସେବା ଦିଲ୍ଲୀରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ଏତେବେଳେ ଯେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଗଡ଼ିରେ ସମୟ ବର୍ତ୍ତମାନ ରାତି 10ଟା ପ୍ରଚାର କରୁଛୁ ଲୋକଗୀତ କାର୍ଯ୍ୟକ୍ରମରେ ପାଲା ଶୀର୍ଷକ ଶିଶୁପାଳ ବଦ୍ଧ ପରିବେଷଣ କରିଛନ୍ତି ଶିଳ୍ପୀ ରମେଶ ଚନ୍ଦ୍ର ପଣ୍ଡା ଏବଂ ତାଙ୍କର ସାଥୀ କଳାକାରମାନେ।

ଓମ୍ ସଚିଦାନନ୍ଦ ପରମାତ୍ମା ପରମେଶ୍ୱର ସମଗ୍ର ବିଶ୍ୱବାସୀଙ୍କର ମଙ୍ଗଳ କରନ୍ତୁ। ଆନନ୍ଦ ଏକବାର ସମସ୍ତେ ସତ୍ୟକୁ ଗ୍ରହଣ କରିବା ଓ ଅସତ୍ୟକୁ ତ୍ୟାଗ କରିବା ପାଇଁ ସର୍ବଦା ଉଦ୍ୟମଶୀଳ ହୁଅନ୍ତୁ। ଆନନ୍ଦ ଏକବାର ସମସ୍ତେ ସମସ୍ତଙ୍କ ସହିତ ପ୍ରୀତିପୂର୍ବକ ଧର୍ମାନୁସାରେ ଯଥାଯୋଗ୍ୟ ବ୍ୟବହାର ପ୍ରଦର୍ଶନ କରନ୍ତୁ। ଆନନ୍ଦ ଏକବାର ପ୍ରତ୍ୟେକ ନିଜ ଉନ୍ନତିରେ ସନ୍ତୁଷ୍ଟ ନ ରହି ସମସ୍ତଙ୍କର ଉନ୍ନତିରେ ହିଁ ନିଜର ଉନ୍ନତି ବୋଲି ବିବେଚନା କରନ୍ତୁ। ଆନନ୍ଦ ଏକବାର ଅବିଦ୍ୟାର ବିନାଶ ଓ ବିଦ୍ୟାର ବିକାଶ ହେଉ। ଆନନ୍ଦ ଏକବାର ହରିହରି ବୋଲା।

ଆଚ୍ଛା ଭଜମାନ, ଆର୍ଯ୍ୟାବର୍ତ୍ତର ଯେଉଁ ଧର୍ମମୟ ପୁରୁଷ ଦ୍ୱୟ ଜନ୍ମଗ୍ରହଣ କରି ଦୁର୍ବଳ ହୋଇପଡ଼ିଥିବା ତତ୍କାଳୀନ ଧର୍ମୀୟ ସ୍ଥିତିର ପୁନରୁଦ୍ଧାର ଘଟାଇ ପରବର୍ତ୍ତୀ ପିଢ଼ି ପାଇଁ ଉଦାହରଣ ସୃଷ୍ଟି କରି ଯାଇଅଛନ୍ତି। ଆମ୍ଭମାନଙ୍କର ଆଦର୍ଶ ହିସାବରେ ସେହି ଦୁଇ ମହାପୁରୁଷ ରାମ ଓ କୃଷ୍ଣଙ୍କ କାଳଜୟୀ ପ୍ରତିଭାକୁ ସଭକ୍ତିକ ପ୍ରଣତି ଜ୍ଞାପନ କରିବା। ସେମାନେ ଆମ୍ଭମାନଙ୍କର ଧ୍ୟେୟ ହୁଅନ୍ତୁ। ଆନନ୍ଦ ଏକବାର।

ବିଦଗ୍ଧ ଶ୍ରୋତା ମଣ୍ଡଳୀ, ଏଭଳି ଯେଉଁ ଦ୍ୱାରା କାନ ଧରି ତା ଶାସନ କର୍ତ୍ତା ହେଉଛନ୍ତି ସ୍ୱୟଂ ଚକ୍ରଧାରୀ ଭଗବାନ ଶ୍ରୀକୃଷ୍ଣ। ଦିନେ ସେ ସିଂହାସନରେ ବସିଥିବା ବେଳେ ବିଣା ବିନୋଦିଆ ନାରଦ ମହର୍ଷିଙ୍କର ବିଣାର ଝଙ୍କାର ସାଙ୍ଗକୁ ବିଭୁ ବନ୍ଦନାର ସ୍ୱର ଶୁଣିବାକୁ ପାଇଲେ।

ଏହି ପ୍ରକାର ବିଭୁବନ୍ଦନ ଶ୍ରବଣ କରି କୃଷ୍ଣ ତଦ୍ଗତ ମନ ହୋଇ ଚାହିଁଲେ ମହାକବି ମାଘଙ୍କ ଭାଷାରେ ସିଂହପତି ଶ୍ରୀମତୀ ଶାସି ତୁମ ଜଗ ବାସୁଦେବ।

ମହର୍ଷି କୃଷ୍ଣଙ୍କର ଆତିଥ୍ୟରେ ସନ୍ତୁଷ୍ଟ ହେଲେ ତଥା ନିଜ ଆଗମନର କାରଣ ସମ୍ପର୍କରେ କହିଲେ, ହେ ପ୍ରଭୋ, ପୂର୍ବରୁ ହିରଣ୍ୟକଶିପୁ ତଥା ରାବଣ ଯେଉଁଭଳି ଦେବତାମାନଙ୍କର ଚିନ୍ତାର କାରଣ ହୋଇଥିଲେ, ଏବେ ଶିଶୁପାଳ ସେହିଭଳି ଚିନ୍ତାର କାରଣ ହୋଇଛି। ତାର ପ୍ରତିକାର ବିଧାନ କେବଳ ଆପଣଙ୍କ ଦ୍ୱାରା ହିଁ ସମ୍ଭବ। ତେଣୁ ଇନ୍ଦ୍ର ସେହି ଲକ୍ଷ୍ୟରେ ଆପଣଙ୍କ ପାଖକୁ ମୋତେ ପ୍ରେରଣ କରିଛନ୍ତି। ଶିଶୁପାଳକୁ ବଦ୍ଧ କରି ଆପଣ କେବେ ହେଲେ ଦୋଷୀ ହେବେ ନାହିଁ, କାରଣ ପାପ ପରି

ଭୁବନେଶ୍ୱର ମହାପାତ୍ର ଏଠାରେ ଉଲ୍ଲେଖ କରୁଛନ୍ତି ଯେ ସଜ୍ଜନମାନେ ଅଶୁଭ ଆଚରଣ କରୁଥିବା ଅତ୍ୟନ୍ତ ବିପଜ୍ଜନକ ଦୁର୍ଜନମାନଙ୍କୁ ଆପଣା ହସ୍ତରେ ବିନାଶ କରିବାକୁ ପଛନ୍ତି ନାହିଁ। ତେଣୁ ଶିଶୁପାଳ ଭଳି ଦୁର୍ଜନକୁ ଜଣେ ସଜ୍ଜନ ହିସାବରେ ବିନାଶ କରିବା କୃଷ୍ଣଙ୍କର ପରମ କର୍ତ୍ତବ୍ୟ ବୋଲି ଇନ୍ଦ୍ରଙ୍କର ଏତାଦୃଶ ସନ୍ଦେଶ ଜଣାଇ ନାରଦ ଫେରିଗଲେ।

ଏହି ସମୟରେ ଧର୍ମରାଜ ଯୁଧିଷ୍ଠିରଙ୍କ ତରଫରୁ ହସ୍ତିନାରୁ ଆସିଥିବା ଦୂତ କୃଷ୍ଣଙ୍କୁ ରାଜସୂୟ ଯଜ୍ଞରେ ଯୋଗଦାନ କରିବା ଲାଗି ନିମନ୍ତ୍ରଣ ପତ୍ର ଦେଇ ଚାଲିଗଲା। ସମୟରେ ଦୁଇଟି ଅନୁରୋଧ ଆସି ପହଞ୍ଚିବା କାରଣରୁ କୃଷ୍ଣ ବଡ ସନ୍ଦିହାନ ହୋଇପଡିଲେ। ଇନ୍ଦ୍ରଙ୍କ ଅନୁରୋଧ ରକ୍ଷା କରିବେ ନା ଯୁଧିଷ୍ଠିରଙ୍କ ଅନୁରୋଧ ରକ୍ଷା କରିବେ, ସେଥି ସମ୍ପର୍କରେ ଆଲୋଚନା କରିବା ପାଇଁ ମନ୍ତ୍ରଣା କକ୍ଷରେ ବଡ ଭାଇ ବଳରାମ ତଥା କକେଇ ଉଦ୍ଧବଙ୍କ ସହ ପରାମର୍ଶ କଲେ। ବଳରାମ ଶିଶୁପାଳ ବଦ୍ଧର ବେଶୀ ଗୁରୁତ୍ୱ ଥିବା ଦର୍ଶାଇ ଇନ୍ଦ୍ରଙ୍କ ଅନୁରୋଧ ଉପରେ ଅଗ୍ରାଧିକାର ଦେଲେ। ମାତ୍ର ଉଦ୍ଧବଙ୍କର ମତ ଥିଲା ଭିନ୍ନ।

ପତି କୃଷ୍ଣଙ୍କର ଆଗମନୀ ବାର୍ତ୍ତା ଶୁଣି ପାଣ୍ଡବ ମାନଙ୍କର ମନ ଆଉ ଘର ଧରିଲା ନାହିଁ। ଯୁଧିଷ୍ଠିର ଚାରି ଭାଇଙ୍କୁ ସାଙ୍ଗରେ ଧରି କୃଷ୍ଣଙ୍କୁ ପାଛୋଟି ଆଣିବା ପାଇଁ ଆଗେଇ ଚାଲିଲେ। ଦୂରରୁ କୃଷ୍ଣଙ୍କୁ ଚାହିଁ ଯୁଧିଷ୍ଠିର ରଥରୁ ଓହ୍ଲାଇବାକୁ ଉଦ୍ୟତ ହେବା ବେଳେ କୃଷ୍ଣ ଆଗତୁରା ଓହ୍ଲାଇ ନିଜର ସୌଜନ୍ୟ ପ୍ରକାଶ କଲେ। ତତ୍ପରେ ଅନ୍ୟ ଚାରି ଭାଇଙ୍କୁ ମଧ୍ୟ ସମାଦର କଲେ। ଏମିତି ଚାହୁଁ ଚାହୁଁ ଯାଇ କୃଷ୍ଣଚନ୍ଦ୍ର ଇନ୍ଦ୍ରପ୍ରସ୍ଥରେ ତାଙ୍କ ପାଇଁ ନିରୂପିତ ମହଲରେ ପ୍ରବେଶ କଲେ। ହରିରା କୁମାର ମଖିଳାଭିଧାନ ବି ସ୍ୱଜନସ୍ୟ ବାର୍ତ୍ତମୟ ମନ୍ୱସ ଯୁକ୍ତଂ ଚ ମହତିମପି ଶ୍ରିୟମ ବାପ୍ୟ ବିସ୍ମୟଃ ସୁଜନୋ ନ ବିସ୍ମରତି ଜାତୁ କିଞ୍ଚନ। ଶତ୍ରୁବର୍ଗ, କୃଷ୍ଣ ଭଗବାନ ପିଲାଠାରୁ ବଡ ଯାଏ ସମସ୍ତଙ୍କର କୁଶଳ ସମାଚାର ପଚାରି ବୁଝିଲେ। କାରଣ ମହତ ବ୍ୟକ୍ତିମାନେ ଆପଣ ଅର୍ଜିତ ବଡପଣ ସତ୍ତ୍ୱେ ଅନ୍ୟମାନଙ୍କୁ କେବେ ହେଲେ ତୁଚ୍ଛ ମନେ କରିନଥାନ୍ତି। ତତ୍ପରେ ନିର୍ଦ୍ଧାରିତ ସମୟରେ ନିର୍ବିଘ୍ନରେ ଯଜ୍ଞ ସମାରମ୍ଭ ହୋଇ ପରିସମାପ୍ତି ଘଟିଲା। କାହାକୁ ପ୍ରଥମ ଅର୍ଘ୍ୟ ପ୍ରଦାନ କରାଯିବ ବୋଲି ଯୁଧିଷ୍ଠିର ପଚାରନ୍ତେ ଭୀଷ୍ମ କୃଷ୍ଣଙ୍କ ପ୍ରସ୍ତାବ ଦେଲେ। ସଭା

କୃଷ୍ଣ ତୁ ମଧୁ ଦୈତ୍ୟକୁ ବିନାଶ କରି ମଧୁସୂଦନ ହୋଇନାହୁଁ, ବରଂ କେତେବେଳେ ବାଡ଼ିରେ ବାଡ଼େଇ କୌଣସି ମଧୁମକ୍ଷିକା ବା ମହୁମାଛିକୁ ମାରିଦେଇ ମଧୁସୂଦନ ହୋଇଥିଲେ ହୋଇଥିବୁ। କାଳ

ରେ କୃଷ୍ଣ କାଳ ଜବର ଭୟରେ ମୁଚୁକୁନ୍ଦ ଶଯ୍ୟା ନିକଟରେ ଲୁଚିଥିଲୁ, ଜରାସନ୍ଧ ସହିତ ସମ୍ମୁଖ ଯୁଦ୍ଧରେ ନପାରି 18 ଥର ଘୁଞ୍ଚିଥିଲୁ। ତୋର ତ ନିଜର ବଳ ନାହିଁ, ବଳରାମ ବଳରେ ତୁ।

ସତ୍ୟ କୁ ଇଷ୍ଟ ମନେ କରିବା କାରଣରୁ ତୁ ଇଷ୍ଟ ସତ୍ୟ ବୋଲାଇ ନାହୁଁ, କିନ୍ତୁ ମୋ ବିଚାର ସତ୍ୟ ବା ସତ୍ୟ ଭାମାର ଇଷ୍ଟ ହିସାବରେ ତୋତେ ଇଷ୍ଟ ସତ୍ୟ କହିବା ଯଥାର୍ଥ। ତା ନହେଲେ ତୋ ପରି ମିଥ୍ୟାବାଦୀ କୁ କିଏ ବା ଇଷ୍ଟ ସତ୍ୟ ବୋଲି କହିବ ରେ। ଠିକ ସେହିଭଳି ଶତ୍ରୁ ସୈନ୍ୟର ସାମ୍ନା କରି ନପାରିବା, ତୋ ଭଳି ଜଣେ ଭୀରୁ ନିଜ ହାତରେ ଗୋଟାଏ ଚକ୍ର ଧାରଣ କରିବା ଅତ୍ୟନ୍ତ ହାସ୍ୟାସ୍ପଦ ମନେ ହୁଏ। ଶ୍ରିୟା ନାମେ କେଉଁ ବରାକି ପାଣି।

ସତ୍ୟକୁ ଇଷ୍ଟ ମନେ କରିବା କାରଣରୁ ତୁ ଇଷ୍ଟ ସତ୍ୟ ବୋଲାଇ ନାହୁଁ, କିନ୍ତୁ ମୋ ବିଚାରରେ ସତ୍ୟା ବା ସତ୍ୟ ଭାମର ଇଷ୍ଟ ହିସାବରେ ତୋତେ ଇଷ୍ଟ ସତ୍ୟ କହିବା ଯଥାର୍ଥ। ତା ନହେଲେ ତୋ ପରି ମିଥ୍ୟାବାଦୀକୁ କିଏ ବା ଇଷ୍ଟ ସତ୍ୟ ବୋଲି କହିବ ରେ। ସେହିଭଳି ଶତ୍ରୁ ସୈନ୍ୟର ସାମ୍ନା କରି ନ ପାରିବା, ତୋ ଭଳି ଜଣେ ଭୀରୁ ନିଜ ହାତରେ ଗୋଟାଏ ଚକ୍ର ଧାରଣ କରିବା ଅତ୍ୟନ୍ତ ହାସ୍ୟାସ୍ପଦ ମନେ ହୁଏ। ଶ୍ରିୟା ନାମେ କେଉଁ ବରାକି ପାଣି କରି।

ସ୍ତ୍ରୀହୀନ ହୋଇ ସ୍ତ୍ରୀପତି ଉଲ୍ଲାଇବା ଅଯୁକ୍ତିକର ଅଟେ। ହଁ ଏହା ହୋଇପାରେ ସ୍ତ୍ରୀୟା ନାମ୍ନୀ କେଉଁ ପତ୍ନୀର ପାଣି ଗ୍ରହଣ କରି ତୁ ସ୍ତ୍ରୀପତି ହୋଇପାରୁ। ଶତ୍ରୁ ସଙ୍ଗେ ପରାକ୍ରମ ପ୍ରକାଶ କରି ତୁ ବିକ୍ରମୀ ନାମ ବହନ କରି ନାହୁଁ, ବରଂ କେବେ ବହୁ କଷ୍ଟରେ ଉପରକୁ ଆକାଶକୁ ଚାହିଁ ପାଦ ଛାଟି ଦେଇ ତୁ ବିକ୍ରମୀ ନାମ ବୋଲାଇଥିଲେ ବୋଲାଇ ପାରୁ। ତୋ ପରି ଭୂମିହରାକୁ ମଧ୍ୟ ଭୂମିପତିର ଆଖ୍ୟା ଦେବା ନିତାନ୍ତ ଅସଙ୍ଗତ ମନେ ହୁଏ। ନ ଭାବିଲୁ ଥରେ ଆରେ ଅବିବେକ ଗୁଣହୀନ ତୋର ଏହି ପୂଜନ।

ପ୍ରତି ମୁହୂର୍ତ୍ତରେ କୃଷ୍ଣ ଚିନ୍ତା କଲେ ଅତି କହିବା କହିବା ନୁହେଁ କି ଅତି ସହିବା ସହିବା ନୁହେଁ ଅତି ସର୍ବତ୍ର ଗର୍ହିତମ୍ ତେଣୁ ମଦାନ୍ଧ ଶିଶୁପାଳକୁ ସମୁଚିତ ଶାସ୍ତି ପ୍ରଦାନ କରିବା ପାଇଁ ସୁଦର୍ଶନ ଚକ୍ର।

ଯେଉଁ ସୁଦର୍ଶନ ଚକ୍ର କାଟିଥିଲା ଏବେ ଶିଶୁପାଳର ଗଣ୍ଡିରୁ ମୁଣ୍ଡକୁ ଅଲଗା କରିଦେଇ ସେହି ସୁଦର୍ଶନ ଚକ୍ର କୃଷ୍ଣଙ୍କ ହସ୍ତକୁ ଫେରିଗଲା। ଦୁଷ୍ଟ ଦଳନକାରୀ ତଥା ଶିଷ୍ଟଜନ ପାଳନକାରୀ ହିସାବରେ କୃଷ୍ଣ ନିଜର ନାମକୁ ସାର୍ଥକ କଲେ। ବୋଲ ବିଶ୍ୱବାସୀ ଶରଣ ରକ୍ଷଣ ଦୟାମୟ, ବୋଲ ବିଶ୍ୱବାସୀ ଶରଣ ରକ୍ଷଣ ଦୟାମୟ, ସର୍ବେ ଆନନ୍ଦେ ହରିବୋଲ ହୁଳହୁଳି କରତ।

ଶୁଣୁଥିଲେ ଲୋକଗୀତ କାର୍ଯ୍ୟକ୍ରମରେ ପାଲା ଶିଶୁପାଳ ବଧ। ପ୍ରଯୋଜନା କରିଥିଲେ ରମେଶ ଚନ୍ଦ୍ର ପଣ୍ଡା ଏବଂ ତାଙ୍କର ସାଥୀ କଳାକାରମାନେ। ଆକାଶବାଣୀ ବାରିପଦା, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରିବୁ କିଛି କ୍ଷଣ ମଧ୍ୟରେ।

ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ଏକକ ଚଳଚ୍ଚିତ୍ର କ୍ରମରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଗୁଡ଼ିକ ନେଇଛୁ ହମ୍ ତୁମ୍ ଚଳଚ୍ଚିତ୍ରରୁ।

ଶୁଣୁଥିଲେ ଏକକ ଚଳଚ୍ଚିତ୍ର କ୍ରମରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଗୀତଗୁଡ଼ିକ ନେଇଥିଲୁ ହମ୍ ତୁମ୍ ଚଳଚ୍ଚିତ୍ରରୁ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 11 ବାଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ରାଷ୍ଟ୍ରୀୟ ପ୍ରସାରଣ ସେବା ଦିଲ୍ଲୀରୁ। ଶୁଣିପାରିବେ ଟିକିଏ ପରେ।